ଆକାଶବାଣୀ ପୁରୀ, ଆଜି ଗୁରୁବାର 1948 ଶତାବ୍ଦ, ଆଷାଢ଼ ମାସ 4 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 25 ତାରିଖ। ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:43। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡ୍ୟୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଗୁରୁଦତ୍ତ ଏବଂ ସାଧନା ସରକମଙ୍କ ଦ୍ୱୈତ କଣ୍ଠରେ ଗଣେଶ୍ୱର ମହାପାତ୍ରଙ୍କ ଗୀତ ରଚନାରୁ।

0: ହଙ୍କାର ଦେଇ ଶ୍ରୀକୃଷ୍ଣଙ୍କୁ ଫେରାଇ ନେବାର ଶକ୍ତି ଅଛି ଆପଣଙ୍କ ପାଖରେ। ସତ୍ୟଭାମା ନିଜର ସବୁ ଅଳଙ୍କାର ପିତୃଦତ୍ତ ଧନ ଯାହା ସବୁ ଅଛି ତରାଜୁର ଗୋଟିଏ ପାଖରେ ରଖିଲେ। ଆରପଟେ ବସିଲେ ଶ୍ରୀକୃଷ୍ଣ, କିନ୍ତୁ ସ୍ୱର୍ଣ୍ଣାଳଙ୍କାରର ଓଜନ ବଦଳରେ କ'ଣ କୃଷ୍ଣଙ୍କୁ ହାସଲ କରିହେବ? ସତ୍ୟଭାମା ନିଜର ଭୁଲ ବୁଝିପାରିଲେ। ରୁକ୍ମିଣୀଙ୍କର ପାଖରେ ଶରଣ ପଶିଲେ। ରୁକ୍ମିଣୀ ତୁଳସୀ ପତ୍ରଟିଏ ସ୍ୱର୍ଣ୍ଣାଳଙ୍କାର ଥିବା ପଟେ ଚୁପକିନା ରଖିଦେଲେ। କୃଷ୍ଣଙ୍କ ପଟ ହାଲୁକା ହୋଇଗଲା, ସ୍ୱର୍ଣ୍ଣ ଅଳଙ୍କାରର ପଟ ଭାରି ହୋଇଗଲା। ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ଫେରିପାଇଲେ, କିନ୍ତୁ ସେ ପ୍ରାପ୍ତିରେ ରୁକ୍ମିଣୀଙ୍କର ପ୍ରେମର ତୁଳସୀ ବାସି ଉଠୁଥିଲା। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ।
2: ପ୍ରଚାର କଲୁ ଆକାଶବାଣୀ କଟକରୁ କାର୍ଯ୍ୟକ୍ରମ ଅନୁଚିନ୍ତା। ଆକାଶବାଣୀ ପୁରୀ, ଏବେ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ପଡ଼ଗାଓଁକର ଏବଂ ସାଥୀ କଳାକାରମାନେ।
3: ଏପିସୋଡ୍ 116।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ପଡ଼କଙ୍କର ଏବଂ ସାଥୀ କଳାକାରମାନେ। ଆକାଶବାଣୀ ପୁରୀ, ଏବେ ଶୁଣନ୍ତୁ ଏହି ଭକ୍ତି ଗୀତଟିକୁ ଭିକାରୀ ଚରଣ ବଳଙ୍କ କଣ୍ଠରେ, କାଳୀଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ।

0: ଆକାଶବାଣୀ ପୁରୀ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झाः।

7:25 ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଆଜି ଏଥିରେ ଶୁଣିବେ ରୁକ୍ମିଣୀ ହରଣ ନୀତି ସମ୍ପର୍କରେ ପଦ୍ମନାଭ ତ୍ରିପାଠୀଙ୍କଠାରୁ। ଆକାଶବାଣୀ କଟକରୁ 7:40 ରହିଛି କାର୍ଯ୍ୟକ୍ରମ ସଜ ଫୁଲ। 7:55 ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ହିନ୍ଦୀ କଥାଚିତ୍ରର ଗୀତ ରହିଛି 8:30। 10:00 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। 11:00 ରହିଛି ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମୁକ୍ତା। ତେବେ ଏହା ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ବର୍ତ୍ତମାନ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 5:00 ଶୁଣିବେ NCERT କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ର ଗୀତ ରହିଛି 6:20। ଆକାଶବାଣୀ କଟକରୁ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ। ପରେ ପରେ 7:30 ରହିଛି ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନବାଣୀ। ଆଜିର ଆଲୋଚନା ରହିଛି ବ୍ୟବସାୟିକ ଭିତ୍ତିରେ ଘୁଷୁରୀ ପାଳନ। ଆଲୋଚକ ଅଛନ୍ତି ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗର ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରୀତିତୋଷ ମହାପାତ୍ର। 10:45 ପ୍ରଚାର କରିବ କେତୋଟି ଜଗନ୍ନାଥ ଭଜନ। ତେବେ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ 25 ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଅନ୍ତରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଟରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ AI ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି 11 ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ ସାଉଥକୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପ୍ୟାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।

ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋଏଲ କହିଛନ୍ତି ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋଏଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର SDM ଆଶିଷ ଯୋଶୀ କହିଛନ୍ତି ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ICC ମହିଳା T20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରୋକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ICC ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ପ୍ରଚାର କଲୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଅନନ୍ୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମଧ୍ୟରେ ଭାଇ ଭଉଣୀଙ୍କ ସହିତ ସେ ମାନବୀୟ ଲୀଳା ରଚିଛନ୍ତି। ବାର ମାସ ମଧ୍ୟରେ ମହାପ୍ରଭୁଙ୍କର ଅନେକ ଯାନିଯାତ୍ରା ପର୍ବପର୍ବାଣି ଅନୁଷ୍ଠିତ ହୁଏ। ତେବେ ଜ୍ୟେଷ୍ଠ ମାସରେ ଅନୁଷ୍ଠିତ ହୁଏ ରୁକ୍ମିଣୀ ବିବାହ, ରୁକ୍ମିଣୀ ହରଣ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ। କାରଣ ମହାପ୍ରଭୁ ହରଣ କରି ଆଣିଥାନ୍ତି ରୁକ୍ମିଣୀଙ୍କୁ। ରୁକ୍ମିଣୀ ହରଣ ଏକାଦଶୀ ଭାବରେ ମଧ୍ୟ ନାମିତ। ସେହି ତିଥିରେ ଏହି ନୀତିଟି ଅନୁଷ୍ଠିତ ହୁଏ ଶ୍ରୀମନ୍ଦିର ମଧ୍ୟରେ। ମହାପ୍ରଭୁଙ୍କର କିଭଳି ଭାବରେ ରୁକ୍ମିଣୀଙ୍କ ସହିତ ବିବାହ ଅନୁଷ୍ଠିତ ହୁଏ ଏବଂ ସେହି ଅବସରରେ କ'ଣ କ'ଣ ସବୁ ନୀତି ଅନୁଷ୍ଠିତ ହୁଏ ସେ ସମ୍ପର୍କରେ ବିଶେଷ ଭାବରେ ଜାଣିବା ଆମ ସହିତ ଅଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପଦ୍ମନାଭ ତ୍ରିପାଠୀ। ଆଜ୍ଞା ନମସ୍କାର।
1: ଜୟ ଶ୍ରୀ ଜଗନ୍ନାଥ।
0: ଆପଣଙ୍କୁ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ତେବେ ଶ୍ରୀମନ୍ଦିର ମଧ୍ୟରେ ଯେଉଁ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ରୁକ୍ମିଣୀ ବିବାହ ଅନୁଷ୍ଠିତ ହୁଏ ସେ ସମ୍ପର୍କରେ ଟିକେ ବିଶଦ ଭାବରେ ବର୍ଣ୍ଣନା କରି କୁହନ୍ତୁ।
1: ଜୟ ଶ୍ରୀ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ରୁକ୍ମିଣୀ ହରଣ ଲୀଳା, ଇଏ ଜଗନ୍ନାଥ ସଂସ୍କୃତିରେ ଗୋଟେ ଅନନ୍ୟ ଲୀଳା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ବାର ମାସରେ ତେର ଜାତ, ଯାହାକି ହେଉଛନ୍ତି ମହାପ୍ରଭୁଙ୍କର ସତେଇଶ ଉପଜାତ, 108 ମଧ୍ୟ ପ୍ରାୟତଃ ପର୍ବପର୍ବାଣି ମଧ୍ୟ ରହିଛି। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ, ଇଏ ହେଉଛନ୍ତି ଆମର ଗୋଟିଏ ପ୍ରଖ୍ୟାତ ଲୀଳା। ରୁକ୍ମିଣୀ ହରଣ ଏକାଦଶୀ ବୋଲି ସମସ୍ତେ ଶ୍ରୀକ୍ଷେତ୍ରରେ ଜାଣନ୍ତି। ତେଣୁ ଜଗନ୍ନାଥ ମହାପ୍ରଭୁଙ୍କୁ ବିଶେଷ ଭାବରେ ଯେଉଁ ଦର୍ଶନାର୍ଥୀମାନେ ଦର୍ଶନ କରିବାକୁ ଆସନ୍ତି, ସେମାନେ ସେଦିନ ଏହି ଦିବ୍ୟ ଲୀଳାଟିକି ମାଆଙ୍କର ମଧ୍ୟ ଦେଖିଥାନ୍ତି। ଆଉ ଲୋକ ସଂସ୍କୃତିରେ ମଧ୍ୟ ଜଗନ୍ନାଥଙ୍କର ବିବାହ ଉତ୍ସବ ମଧ୍ୟ କୁହାଯାଏ। ତେଣୁ କଥାଟି ହେଉଛି ସ୍ୱୟଂ ଶ୍ରୀ ବିଗ୍ରହଙ୍କର ବିଶେଷ ଭାବରେ ବିଗ୍ରହ ତ ବିବାହକୁ ଆସନ୍ତି ନାହିଁ, ଆଜ୍ଞାମାଳ ପାଇ ମଦନ ମୋହନ ପ୍ରତିନିଧିତ୍ୱ କରିଥାନ୍ତି। ସେଥିପାଇଁ ଶ୍ରୀମନ୍ଦିର ପ୍ରତ୍ୟୁଷରେ ସେଦିନ ଭାରି ଚଳଚଞ୍ଚଳ ଆଜ୍ଞା। କାରଣ ଜଗନ୍ନାଥଙ୍କର ବିବାହ ଇଏ ଗୋଟେ ଆନନ୍ଦର କଥା, ତା ଭିତରେ ରୁକ୍ମିଣୀଙ୍କର ବିବାହ, ରୁକ୍ମିଣୀ ଯିଏକି ଭୀଷ୍ମଙ୍କ ରାଜକନ୍ୟା ସିଏ, ତେଣୁ ତାଙ୍କର ଗୋଟିଏ ଭାଇ ଥିଲା ଏବଂ ରୁକ୍ମିଣୀ ହେଉଛନ୍ତି କନ୍ୟା। ତେବେ ଶ୍ରୀମନ୍ଦିର ସଂସ୍କୃତିରେ ଶ୍ରୀଦେବୀଙ୍କୁ ସେଦିନ ରୁକ୍ମିଣୀ ଭାବରେ ହେଉଛନ୍ତି ନୀତିକାନ୍ତି ସହିତ ଜଡ଼ିତ କରାଯାଇଛି, ଯାହାକି ମହାଲକ୍ଷ୍ମୀଙ୍କର ହେଉଛନ୍ତି ଗୋଟିଏ ସ୍ୱରୂପ ଯିଏକି ଶ୍ରୀଦେବୀ। ଶ୍ରୀମନ୍ଦିର ଭିତରେ ସକାଳ ଧୂପ ପରେ ଶ୍ରୀଦେବୀ ଆଜ୍ଞାମାଳ ପାଆନ୍ତି। ଆଜ୍ଞାମାଳ ପାଇ ସିଏ ଯିବେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ, ଏବଂ ମହାଲକ୍ଷ୍ମୀଙ୍କ ମନ୍ଦିରରେ ସେଦିନ ଯାହାକି ସେଠି ବେଶ ହେବେ, ମାଜଣା ହେବେ, ଏସବୁ ବ୍ୟବସ୍ଥା ଶ୍ରୀମନ୍ଦିରରେ ରହିଛି। ସେଦିନ ମହାଲକ୍ଷ୍ମୀଙ୍କର ମଧ୍ୟ ବନକ ଲାଗି ହୁଏ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏଇ ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ମହାଲକ୍ଷ୍ମୀଙ୍କର ମାଜଣା ବେଶଭୂଷା ହେବେ ବଡ଼ ସୁନ୍ଦର ଭାବରେ, ଯିଏକି ଶ୍ରୀଦେବୀ, ଯାହାଙ୍କୁ ଆମେ ଶ୍ରୀମନ୍ଦିରରେ ଶ୍ରୀଦେବୀ ଭାବରେ ନୀତିକାନ୍ତି ସହିତ ଜଡ଼ିତ ଶ୍ରୀ ବିଗ୍ରହ ବନକ ଲାଗି ଅନୁଷ୍ଠିତ ହେଇ ଗୋଟେ ସ୍ୱତନ୍ତ୍ର ନୀତି ଥାଏ। ଭିତରଛୁ ମହାପାତ୍ରଙ୍କର ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଭିତରଛୁ ମହାପାତ୍ର ଦେଉଳରେ ଯାହାକି ତଡ଼ୌକରଣ ସେବା ଗୋଟେ ସ୍ୱତନ୍ତ୍ର ସେବା, 16 କରଣ ଶ୍ରୀମନ୍ଦିରରେ ସେବା ରହିଛି। ତଡ଼ୌକରଣ ଗୋଟିଏ ତାଳପତ୍ର ଆଉ ଲେଖନୀଟିଏ ନେଇକରି ପୂର୍ବ

ପହଞ୍ଚିବେ। ସେଇ ଯେଉଁ ତାଳପତ୍ର ଲେଖନୀଟିକି ଶ୍ରୀଦେବୀଙ୍କର ଶ୍ରେୟସ୍ଥକୁ ଛୁଆଁ ହେବ, ତାଙ୍କୁ ଛୁଆଁ ହେଲେ ସେଥିରେ ଚିଟଉ ଲେଖାହୁଏ। ସେ ଚିଟଉ କ'ଣ ନା, ଆପଣ ଦେଖିବେ, ହେ ପ୍ରଭୁ ଭୁବନ ସୁନ୍ଦର ଶୁଣିଲି ଗୁଣ କର୍ମ ତୋର, ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାକୁ, ଦ୍ୱାପର ଯୁଗର ଲୀଳାକୁ ଆଜି ବି ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ କରୁଛନ୍ତି। ତେଣୁ ସେଇ ଶ୍ରୀକୃଷ୍ଣଙ୍କର ରୁକ୍ମିଣୀ ବିବାହ ପରିଣୟଟି ଆଜି ଜଗନ୍ନାଥ ମହାପ୍ରଭୁ ମହାଲକ୍ଷ୍ମୀଙ୍କର ବିବାହ ବୋଲି ମଧ୍ୟ ଲୋକ ସଂସ୍କୃତିରେ ପ୍ରଚାରିତ ହୋଇଯାଇଛି। ତେଣୁ ଶ୍ରୀଦେବୀଙ୍କର ଯେତେବେଳେ ଶ୍ରୀହସ୍ତ ଛୁଆଁ ହୋଇ ପଳେଇ ଆସିବେ, ଅପୂର୍ବ ପ୍ରକାରର ସେଇ ତାଳପତ୍ର ଏବଂ ଲେଖନୀ ତା ଭିତରେ ଲେଖାଯିବେ, ଦିବ୍ୟ କଥା ଲେଖାଯାଇଥିବେ ଚିଟଉ ମାଧ୍ୟମରେ। ପୁନର୍ବାର ପୁଣି ସେ ଲକ୍ଷ୍ମୀଙ୍କର ହାତକୁ ଛୁଇଁ ସୁଦେବ ବ୍ରାହ୍ମଣ ଆଣିକିରି ଦେଇଥିଲେ, ଯିଏକି ଶ୍ରୀକୃଷ୍ଣଙ୍କୁ ଦ୍ୱାପର ଯୁଗରେ ଆଜି ବି ମଧ୍ୟ ତାଙ୍କରି ପ୍ରତିନିଧିତ୍ୱ ଜଣେ ସେବକ କରିଥାନ୍ତି, ଯିଏକି ଆଣିକି ଜୟ ବିଜୟ ଦ୍ୱାରରେ ସେତେବେଳକୁ ଯିଏକି ମଦନ ମୋହନ ପ୍ରତିନିଧିତ୍ୱ ସେଥିପାଇଁ କରିଥାନ୍ତି ରୁକ୍ମିଣୀ ପରିଣୟରେ, ମଦନ ମୋହନ ଆଜ୍ଞାମାଳ ପାଇ ଜୟ ବିଜୟ ଦ୍ୱାରରେ ଥାନ୍ତି ଏବଂ ସେହି ସମୟରେ ସେ ସମ୍ପୃକ୍ତ ସେବକ ଆଣିକି ଦେବେ। ଦେଲା ପରେ ସେଠି ମଧ୍ୟ ଚିଠଉଟି ପାଠ ହେବ, ପୁରାଣ ପଣ୍ଡା ସେବକ ଥାନ୍ତି, ବଚନିକା ଗୋଟେ ସ୍ୱତନ୍ତ୍ର ଭାବରେ ହୁଏ। ବଡ଼ ଆନନ୍ଦମୟ ପରିବେଶ ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣମାନେ ଯାଇ ସେଠି ଉପସ୍ଥିତ ହେଲେ ମଧ୍ୟ ଆନନ୍ଦ ଅନୁଭବ ହିଁ କରିବେ। ତେଣୁ ଏଇ ଚିଠିଟା ପାଇଲା ପରେ ଆଉ ମହାପ୍ରଭୁ ରହିପାରନ୍ତିନି, ମଦନ ମୋହନ ସ୍ୱତନ୍ତ୍ର ବିମାନରେ ବିଜେ କରି ଯାଇଥାନ୍ତି ଯିଏକି ବିମଳାଙ୍କ ମନ୍ଦିର ସମ୍ମୁଖକୁ, ଏବଂ ଭଗବତୀ ଶ୍ରୀଦେବୀ ଯିଏକି ମହାଲକ୍ଷ୍ମୀ ଭାବରେ ସେଦିନ ଯେଉଁ ବିବାହ ହୋଇଥାଏ ଶ୍ରୀମନ୍ଦିରରେ, ସେଇଦିନ ମହାଲକ୍ଷ୍ମୀ ନିଜେ ଆସନ୍ତି ଗ୍ରାମ ଦେବତୀ ଭାବରେ ବିମଳାଙ୍କ ମନ୍ଦିରକୁ, ଏବଂ ସେଠି ମଧ୍ୟ ପର୍ବଯାତ୍ରା ଯୋଗାଣିଆ ସ୍ୱତନ୍ତ୍ର ବିବିଧ ପ୍ରକାର ଦ୍ରବ୍ୟ ଯୋଗାଇଥିବେ ଏବଂ ସେ କାର୍ଯ୍ୟଟି ସରିବ। ଚିଠିରେ ପୂର୍ବରୁ ଲେଖିଥାନ୍ତି ଯେ ପ୍ରଭୁ ମୋତେ ହେଉଛନ୍ତି ଅନ୍ୟତ୍ର ବିବାହ କରିବାକୁ ମୋର ଭାଇ ଥୟ କରିଦେଇଛନ୍ତି ରୁକ୍ମ, ତେଣୁ ଆପଣ ଯଦି ମୋତେ ନ ନେବେ ତେବେ ମୁଁ ଜୀବନ ହାରିବି। ତେଣୁ ଏଇଭଳି ଯେଉଁ ଗୋଟେ ବିଶେଷ ଭାବରେ ପ୍ରତିଜ୍ଞା କରିଥାନ୍ତି ତାକୁ ଆଉ ପ୍ରଭୁ ସହିପାରନ୍ତି ନାହିଁ। ମହାପ୍ରଭୁ ମଦନ ମୋହନ ସେଠି ବିମାନରେ ପହଞ୍ଚି ମହାଲକ୍ଷ୍ମୀ ଯେତେବେଳେ ବାହାରିଥାନ୍ତି ମା ବିମଳାଙ୍କ ମନ୍ଦିରରୁ, ସେହି ସମୟରେ ରୁକ୍ମିଣୀ ହରଣ ନୀତିଟି ଅନୁଷ୍ଠିତ ହୁଏ, ଯାହାକୁ ସେଠାରେ ଭିତରଛୁ ମହାପାତ୍ର ମଧ୍ୟ କରିଥାନ୍ତି। ରଥରେ ଗଲାବେଳରେ କ'ଣ ହୁଏ ନା, ସେଠି ଶିଶୁପାଳ ଆସିକରି ପହଞ୍ଚେ, ତେଣୁ ଶିଶୁପାଳ ମଧ୍ୟ ଅବରୋଧ କରିଛି, ଅବରୋଧ କରିବ, ଅବରୋଧ କରିଲେ ତାକୁ ମଧ୍ୟ ହେଉଛନ୍ତି ରଥରେ ବାନ୍ଧି ଦେଇଥାନ୍ତି। ଏଇ ଯେଉଁ ନୀତିଟି ଶ୍ରୀମନ୍ଦିରରେ ଗୋଟେ ଆନନ୍ଦମୟ ପରିବେଶ, ଶିଶୁପାଳର ଯନ୍ତ୍ରଣାଙ୍କୁ ସହି ନପାରି ବଡ଼ବାଡ଼ ସାମନ୍ତ ଭଗବାନ ବଳରାମ, ଯିଏକି ଶ୍ରୀକୃଷ୍ଣଙ୍କର ବଡ଼ ଭ୍ରାତ ଭାବରେ ପ୍ରତିନିଧିତ୍ୱ କରନ୍ତି, ସେ ଆସି ବଡ଼ ଠାକୁର ଯେତେବେଳେ ଗୋଟିଏ ସ୍ୱତନ୍ତ୍ର ତାଙ୍କର ଯାନରେ ଆସିବେ, ପହଞ୍ଚି ଶିଶୁପାଳକୁ ବନ୍ଧନରୁ ମୁକ୍ତି କରନ୍ତି। ଆଉ ବଡ଼ ଆନନ୍ଦର ସହିତ ମାଜଣା ମଣ୍ଡପ, ଯାହାକୁ ସୋମନାଥ ମଣ୍ଡପ ବା ବିବାହ ମଣ୍ଡପ ମଧ୍ୟ କୁହାଯାଏ ଶ୍ରୀମନ୍ଦିର ଭାଷାରେ, ସେଇ ମଣ୍ଡପକୁ ମଦନ ମୋହନ ଏବଂ ଶ୍ରୀଦେବୀ, ଇଏ ଦ୍ୱୟ ବିଗ୍ରହ ଆସିଥାନ୍ତି। ବିଶେଷ ଭାବରେ ଶ୍ରୀମନ୍ଦିର ସେଦିନ ଚଳଚଞ୍ଚଳ, ସିଂହଦ୍ୱାରରେ ଫୁଲ ସଜା ହେଇଥିବ, ଆଜି ବି ମଧ୍ୟ ଫୁଲ ସଜା ହେଇଛି।

0: ବହୁତ ସୁନ୍ଦର କଥାଟି ଆପଣ କହିଲେ, ଯେତେବେଳେ ମହାପ୍ରଭୁଙ୍କର ବିବାହ ଉତ୍ସବ ରୁକ୍ମିଣୀ ବିବାହ ପ୍ରସଙ୍ଗ ରହିଛି, ନିଶ୍ଚିତ ଭାବରେ ଶ୍ରୀମନ୍ଦିର ପୁଷ୍ପମଣ୍ଡିତ ହୋଇଥାଏ ଏବଂ ବହୁ ଭକ୍ତମାନେ ମନ୍ଦିର ଭିତରେ ମହାପ୍ରସାଦ ସେବନର ସୁଯୋଗ ପାଇଥାନ୍ତି।
1: ନିଶ୍ଚିତ ଭାବରେ ଆନନ୍ଦମୟ ପରିବେଶ ଭିତରେ ଅନେକ ପ୍ରକାରର ହେଉଛନ୍ତି ସବୁ ବିବିଧ ପ୍ରକାରର ସୁସ୍ୱାଦୁ ଶ୍ରୀ ମହାପ୍ରସାଦ ବିତରଣ କରାଯାଇଥାଏ ଭକ୍ତମାନଙ୍କୁ, ଏବଂ ହେଉଛନ୍ତି ସେଥିରେ ମଧ୍ୟ ପତି ମହାପାତ୍ରଙ୍କର ଭୂମିକା ରହିଛି। ତତ୍ ବ୍ୟତୀତ ମଧ୍ୟ

0: ମହାପାତ୍ରଙ୍କର ଭୂମିକା ସ୍ୱତନ୍ତ୍ର ଥାଏ। ଆହୁରି ମଧ୍ୟ ରାତ୍ରରେ ଯେଉଁ ବିବାହଟି କରାଯାଏ ସେ ବିବାହ ମଧ୍ୟରେ ଆମର ଯେଉଁ ପାରମ୍ପରିକ ବିଧିବିଧାନ ଅଛି, କାରଣ ଆମର ଯେମିତି ବରଣ ପୂଜା ଠାରୁ ଆରମ୍ଭ କରି ଅଷ୍ଟାଦଶ ମାତୃଗଣ ପୂଜା ଏବଂ ପ୍ରଥମ ବରଣ ଦ୍ୱିତୀୟ ବରଣ ଏସବୁ କୌଳାଚାର ବିଧିରେ ପ୍ରଭୁଙ୍କର ମଧ୍ୟ ସମ୍ପାଦନ ହୁଏ। ପୂଜା ପଣ୍ଡା ମଧ୍ୟ ସେଠି ଇଏ ଦିବ୍ୟ କାର୍ଯ୍ୟ ସମ୍ପାଦନ କରନ୍ତି। ଭିତର ଛୁ ମହାପାତ୍ର ମହାଲକ୍ଷ୍ମୀଙ୍କର ଭାବ ତରଫରୁ ସେ ପ୍ରତିନିଧିତ୍ୱ କରନ୍ତି, କାରଣ କନିଆ ଘର ତରଫରୁ। ବର ତରଫରୁ ସେଇଭଳି ଭାବରେ ମଧ୍ୟ ମୁଦିରସ୍ଥ ସେବକ ମହାପ୍ରଭୁଙ୍କର ସିଏ ଥାନ୍ତି, ଆଉ ପତି ମହାପାତ୍ର ମଧ୍ୟ ସହଯୋଗ ବି କରନ୍ତି। ଏ ବ୍ୟବସ୍ଥା ବି ଶ୍ରୀମନ୍ଦିରରେ ଅଛି। ମହାଜନ ସେବକମାନେ ପତି ମହାପାତ୍ର ଏବଂ ପର୍ବଯାତ୍ରା ଯୋଗାଣିଆ ପୂଜା ପଣ୍ଡା ଇତ୍ୟାଦି।
1: ଏଇ ଯେଉଁ ବିବାହ ନୀତି ସମ୍ପାଦିତ ହେବା ପରେ ଆଉ କ'ଣ ସବୁ ଅନୁଷ୍ଠିତ ହୋଇଥାଏ?
0: ଜଗନ୍ନାଥ ମହାପ୍ରଭୁଙ୍କର ରାତ୍ରରେ ବିବାହ ସମ୍ପାଦନ ହେଲା ପରେ ତା ପରଦିନ ହେଉଛି ଦ୍ୱାଦଶୀ, ଯେଉଁ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ବୋଲିକି କୁହାଯାଇଥାନ୍ତି। ତେବେ ଚମ୍ପକ ଦ୍ୱାଦଶୀରେ ସ୍ୱତନ୍ତ୍ର ଭାବରେ ସେଦିନ ମଧ୍ୟାହ୍ନ ଧୂପ ପରେ ମହାଲକ୍ଷ୍ମୀ ଯିଏକି ଶ୍ରୀଦେବୀ ଭାବରେ ବିବାହ କରିଥାନ୍ତି, ମଦନ ମୋହନ ଜଗନ୍ନାଥଙ୍କର ପ୍ରତିନିଧିତ୍ୱ ଭାବରେ ବିବାହ ସମ୍ପାଦନ ହୋଇଥାଏ। ତାଙ୍କୁ ବରକନ୍ୟା ଭାବରେ ପାଲିଙ୍କିରେ ଘଣ୍ଟ ଛତା କାହାଳି ବଡ଼ ଆଡ଼ମ୍ବରପୂର୍ଣ୍ଣ ଭାବରେ ସିଂହଦ୍ୱାର ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଆଲୋକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ବାଜା ଆଉ ଗୋଟେ ଆନନ୍ଦମୟ ବିଭିନ୍ନ ପ୍ରକାରର ହେଉଛନ୍ତି ସବୁ ବେଶଭୂଷା ହେଇକିରି ମଧ୍ୟ ଅନେକ, କାରଣ ଇଏ ହେଉଛନ୍ତି ଗୁଆଲି ବୋଲି କୁହାଯାଏ ଶ୍ରୀମନ୍ଦିର ଭାଷାରେ। ଆଉ ସେଇ ଗୁଆଲି ପର୍ବରେ ସ୍ୱତନ୍ତ୍ର ଭାବରେ ହେଉଛନ୍ତି ବୁଲିଥାନ୍ତି, ମାନେ କୁଣିଆ ଘରକୁ ବୁଲିଲା ଭଳି ସେଦିନ ଶ୍ରୀନଗରକୁ ଆସିବେ। ବରକନ୍ୟା ଆସିଲେ ଶ୍ରୀ ଶ୍ରୀ ଗଜପତି ମହାରାଜ ସ୍ୱତନ୍ତ୍ର ଭାବରେ ତାଙ୍କୁ ପାଛୋଟିକିରି ଆଣିବେ। ସ୍ୱୟଂ ଭଗବାନ ଜଗନ୍ନାଥଙ୍କର ବିବାହ ନା, ତେଣୁ ଗଜପତି ମହାରାଜ ଯିଏକି ଚଳନ୍ତି ବିଷ୍ଣୁ ସେ ପାଛୋଟିକିରି ଆଣିବେ। ଶ୍ରୀନଗର ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି, ସେଠାରେ ବିରାଜମାନ କରିବେ ସିଂହାସନରେ। ମହାସ୍ୱାରମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପିଠା ପଣା ଏସବୁ ପ୍ରସ୍ତୁତି ହେବ, ଭୋଗ କରାଯିବ, ପୂଜା ପଣ୍ଡା ହେଉଛନ୍ତି ସେଠି ଭୋଗ ବନ୍ଦାପନା ଏସବୁ କରିବେ। ଗଜପତି ମହାରାଜ ମଧ୍ୟ ହେଉଛନ୍ତି ଆଳତୀ ବନ୍ଦାପନା କରି

0: ତାପରେ ହଉଛନ୍ତି ଶ୍ରୀନଗର ଗୋଟେ ଶୋଧ ହୁଏ, କାରଣ ଶ୍ରୀନଗରରେ କେହି ଆଉ ରହିବେନି। ଆଉ ଗଜପତିଙ୍କର ରାଣୀ ଯିଏକି ଲୀଳାବତୀ ପାଟ ମହାଦେଇ ଅଛନ୍ତି ଏବେ, ସେ ଆସି ବରକନ୍ୟାଙ୍କର ମଧ୍ୟ ବନ୍ଦାପନା ଆଳତି, ବନ୍ଧୁବାନ୍ଧବ ମଧ୍ୟ ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କର ମଧ୍ୟ ଉପସ୍ଥିତ ଥାନ୍ତି ସେଠି କରି ଭେଟ ମଧ୍ୟ ଦେବେ, କାରଣ ନୂଆଗିରି ଦେଖିବେ ନା, ବନ୍ଦାପନା କରିବେ, କିଛି ଦେବେ, ଆମର ଘରେ ଚଳନି ଯେମିତି ମହାପ୍ରଭୁଙ୍କର ବିଧି ଠିକ ସେଇଭଳି ଭାବରେ ବରକନ୍ୟା ଯିଏକି ମଦନ ମୋହନ ଶ୍ରୀଦେବୀ ପାଲିଙ୍କିରେ ବିଜେ କରି ରୋଷଣୀ ସହ ପୁନର୍ବାର ପୁଣି ନଗର ପରିକ୍ରମା କରିବେ। ଆଉ ଯମେଶ୍ୱର ମହାପ୍ରଭୁଙ୍କର ମନ୍ଦିରକୁ ଯାଇଥାନ୍ତି, ସେଠି ଗୋଟିଏ ପଞ୍ଚୁଗ୍ରାସୀ କାର୍ଯ୍ୟକ୍ରମ ରହିଛି। ହରିହର ଶମ୍ଭୁ ଯିଏକି ହେଉଛନ୍ତି ଯମେଶ୍ୱର, ତାଙ୍କରି ସେ ମନ୍ଦିରଟି ସ୍ୱତନ୍ତ୍ର ଭାବରେ ପ୍ରଭୁଙ୍କର ପଞ୍ଚୁଗ୍ରାସୀ ହୁଏ। ପଞ୍ଚୁଗ୍ରାସୀ କରାଗଲା ପରେ ବରକନ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି ଶ୍ରୀମନ୍ଦିରକୁ। ଏ ଯେଉଁ ଦିବ୍ୟ ଲୀଳାକୁ ଥରେ ଆମେ ଦର୍ଶନ କରିବା, ନିଶ୍ଚିତ ଆଖି ପବିତ୍ର ହେବ, ହୃଦୟ ମଧ୍ୟ ଭଗବାନଙ୍କ ପାଖରେ ଆମର ମନ ଲାଗିଯିବ, ଏଥିରେ ସନ୍ଦେହ ନାହିଁ।
1: ବହୁତ ସୁନ୍ଦର ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଯେଉଁ ରହିଛି ବିବାହ ଉତ୍ସବ, ରୁକ୍ମିଣୀ ବିବାହ ପ୍ରସଙ୍ଗ ବା ରୁକ୍ମିଣୀ ହରଣ ଏକାଦଶୀ ତିଥିର ମହତ୍ତ୍ୱ ଏବଂ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ସମସ୍ତ ନୀତି ରୁକ୍ମିଣୀ ହରଣ ଏକାଦଶୀ ତିଥିର ସମ୍ପର୍କରେ ଆପଣ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଉପସ୍ଥାପନ କଲେ। ମହାପ୍ରଭୁଙ୍କର ଦିବ୍ୟ ବିବାହ ଉତ୍ସବ ସନ୍ଦର୍ଶନ କରି ଭକ୍ତମାନଙ୍କ ଜୀବନରୁ ସମସ୍ତ ପାତକ ଦୂର ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଏବଂ ଆନନ୍ଦ ବିରାଜମାନ କରୁ, ଏତିକି କାମନା କରିବା। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଶ୍ରୀ ଜଗନ୍ନାଥ।

0: ପ୍ରଚାର କଲୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଆକାଶବାଣୀ କଟକରୁ କାର୍ଯ୍ୟକ୍ରମ ସଜ ଫୁଲ।
1: ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହଜି ସାରିଛି ହୃଦୟଟି ମୋର, ତୁମ ଭଲ ପାଇପାରେ ବତୀ ଘରଟିଏ ଯାଇଛି ମୋ ପାଇଁ ସେ କେଉଁ ସାଗର ତୀରେ। ଦ୍ୱୈତକଣ୍ଠରେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି ଗାଇଛନ୍ତି, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା।

0: ଏଠି ଶେଷ କରୁଛୁ ସଜ ଫୁଲ।
1: ପ୍ରଚାର କଲୁ କାର୍ଯ୍ୟକ୍ରମ ସଜ ଫୁଲ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ।

ତେବେ ଆସନ୍ତୁ ପାଞ୍ଜିରେ ଆଜିର ଦିନ ନିମନ୍ତେ କ'ଣ ତଥ୍ୟ ରହିଛି ଜାଣିବା। ଆଜି ମିଥୁନ ଏଗାର ଦିନ, ଆଷାଢ଼ ମାସ ଗୁରୁବାର, ଇଂରାଜୀ 2026 ମସିହା ଜୁନ୍ ମାସ 25 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:10:47 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:27:26।

ଶ୍ରୋତା ବନ୍ଧୁ, ଆଜି ହେଉଛି ପବିତ୍ର ନିର୍ଜଳା ଏକାଦଶୀ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଏ ନିର୍ଜଳା ଏକାଦଶୀ। ଏହି ଏକାଦଶୀରେ ନିର୍ଜଳ ରହି ବିଷ୍ଣୁଙ୍କୁ ଆରାଧନା କରାଯାଏ। ତେବେ ଏହି ଦିନ ଉପବାସ କରି ଭୀମ ମୂର୍ଚ୍ଛା ହୋଇଥିଲେ, ତେଣୁ ଏହି ଦିନକୁ ଭୀମସେନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ତେବେ ଏହି ଦିନ ବ୍ରତ ରଖିଲେ ବ୍ୟକ୍ତିଙ୍କୁ ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ଦିନ ସକାଳେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏହାପରେ ହଳଦିଆ ପୋଷାକ ପିନ୍ଧି ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ, ପଞ୍ଚାମୃତ, ତୁଳସୀ ପତ୍ର ଅର୍ପଣ କରାଯାଏ। ଏହି ଏକାଦଶୀ ଜଳ ନ ପିଇ କରିବାର ପରମ୍ପରା ରହିଛି, ହେଲେ ଆବଶ୍ୟକ ପଡ଼ିଲେ ଫଳାହାର ଏବଂ ଜଳ ଗ୍ରହଣ କରିପାରିବେ। ଏହି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀରେ ପୁରୀ ଶ୍ରୀମନ୍ଦିରରେ ପାଳନ କରାଯିବ ରୁକ୍ମିଣୀ ହରଣ ନୀତି ବା ରୁକ୍ମିଣୀ ବିବାହ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିନିଧି ଶ୍ରୀ ମଦନ ମୋହନ ଦେବୀ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିଥାନ୍ତି।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିଲୱାଲେ ହିନ୍ଦୀ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ କୁମାର ଶାନୁ ଏବଂ ଅଲକା ୟାଗ୍ନିକ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଦ୍ୱୈତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଦିଲୱାଲେ ଦୁଲ୍ହନିଆ ଲେ ଯାଇଙ୍ଗେ ହିନ୍ଦୀ କଥାଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ସୁମନ କଲ୍ୟାଣପୁରଙ୍କ କଣ୍ଠରେ, ଗପ ହେଲେ ବି ସତ ଓଡ଼ିଆ କଥା ଚିତ୍ରରୁ।

ସିକନ୍ଦର ଆଲାମ ଏବଂ ନିର୍ମଳା ମିଶ୍ରଙ୍କ ତ୍ୱୈତ କଣ୍ଠରେ ଏହି ଗୀତଟିକୁ ଶୁଣନ୍ତୁ। ଘର ବାହୁଡ଼ା ଓଡ଼ିଆ କଥାଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ବର୍ଡର ହିନ୍ଦୀ କଥାଚିତ୍ରରୁ ଦ୍ୱୈତ କଣ୍ଠଶିଳ୍ପୀ ସାଧନା ସରଗମ ଏବଂ ଅଭିଜିତଙ୍କ କଣ୍ଠରେ।

ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟିକୁ ଶୁଣନ୍ତୁ, କଭି ଖୁସି କଭି ଗମ୍, ହିନ୍ଦୀ କଥାଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ହିନ୍ଦୀ କଥାଚିତ୍ର ଡଲିକା ଡୋଲି ହିନ୍ଦୀ କଥାଚିତ୍ରରୁ ଏହି ଗୀତଟିକୁ ଶୁଣନ୍ତୁ, ରାହତ ଫତେ ଅଲ୍ଲୀ ଖାନଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ପ୍ରଚାର କରୁଛୁ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୁକ୍ତା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ରାଜଶ୍ରୀ ସାହୁ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ମୁକ୍ତ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁ, ସମୟ ବଦଳିଛି, ତା ସହିତ ବଦଳିଛି ନାରୀମାନଙ୍କର ପରିଭାଷା। ନାରୀମାନେ ଏବେ ଆଉ ଘରର ଚାରିକୋଣରେ ରହୁନାହାନ୍ତି କିମ୍ବା ଅର୍ଥନୈତିକ ଭାବେ ଅନ୍ୟ ଉପରେ ନିର୍ଭରଶୀଳ ହେଉନାହାନ୍ତି। ନାରୀମାନେ ନିଜର କାହାଣୀ ନିଜେ ଲେଖୁଛନ୍ତି, ଅର୍ଥନୈତିକ ଭାବେ ନିଜେ ସମୃଦ୍ଧ ହେଉଛନ୍ତି ଏବଂ ନିଜ ଖର୍ଚ୍ଚକୁ ନିଜେ ବହନ କରିବା ସହିତ ପରିବାର ପାଇଁ ଏକ ସମ୍ବଳ ପାଲଟୁଛନ୍ତି। ନାରୀମାନେ ସଶକ୍ତିକରଣ ପଥରେ ଆଗକୁ ଆଗେଇ ଚାଲିଛନ୍ତି। ନାରୀମାନଙ୍କୁ ସଶକ୍ତ କରିବାରେ ଗୋଟିଏ ବୃହତ ଭୂମିକା ଗ୍ରହଣ କରିଛି ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ୍ ବା କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ। ଘରର ଚାରିକାନ୍ଥରୁ ଗୋଡ଼ କାଢ଼ି ମହିଳାମାନେ ନିଜକୁ ଉଦ୍ୟୋଗୀ କରିବାରେ ଅଗ୍ରସର ହେଉଛନ୍ତି। ମହିଳାମାନେ ନିଜର ଦକ୍ଷତା, ପରିଶ୍ରମ ଓ ନୂତନ ଚିନ୍ତାଧାରା ବଳରେ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରୁଛନ୍ତି। ସେ ହସ୍ତଶିଳ୍ପ ହେଉ ବା ଖାଦ୍ୟ ପ୍ରକ୍ରିୟାକରଣ ବା ବୁଣାକାମ କିମ୍ବା ଅନ୍ୟାନ୍ୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। କେବଳ ସେତିକି ନୁହେଁ, ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହିତ ଶହ ଶହ ହଜାର ହଜାର

0: ମହିଳାଙ୍କୁ ମଧ୍ୟ ରୋଜଗାର ଦେବାର ମାଧ୍ୟମ ପାଲଟିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହି କ୍ଷେତ୍ରରେ ମହିଳାମାନଙ୍କୁ ବେଶ ସହାୟକ ହୋଇପାରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଉଛି, ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି, ସେମାନଙ୍କର ସାମଗ୍ରୀ ବିକ୍ରି କରିବା ପାଇଁ ସେମାନଙ୍କୁ ବଜାର ଯୋଗାଇ ଦିଆଯାଉଛି। ଏହିଭଳି ବିଭିନ୍ନ ସହାୟତା ନାରୀମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ଅନେକ ମାତ୍ରାରେ ସହାୟକ ହେଉଛି। ଏଣୁ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ଭୂମିକା ଯେ ଢେର ଅଧିକ, ଏହା କହିବା ଅତ୍ୟୁକ୍ତି ହେବ ନାହିଁ। ତେବେ ଶ୍ରୋତାବନ୍ଧୁ, ଏମ୍ଏସ୍ଏମ୍ଇର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ, ଏହା ଆପଣ ହୃଦୟଙ୍ଗମ କରିପାରୁଥିବେ। ଏଣୁ ଏମ୍ଏସ୍ଏମ୍ଇକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପ୍ରତିବର୍ଷ ଜୁନ୍ 27 ତାରିଖକୁ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଭାବେ ପାଳନ କରାଯାଉଛି। ଏମ୍ଏସ୍ଏମ୍ଇ ମାଧ୍ୟମରେ ଛୋଟ ଛୋଟ ସ୍ୱପ୍ନ ଦେଖୁଥିବା ମହିଳାମାନେ ଆଜି ବଡ଼ ବଡ଼ ଉଦ୍ୟୋଗର ମାଲିକାନା ନିଜ ହାତ ମୁଠରେ ରଖିପାରିଛନ୍ତି। ତେବେ ଆଜିର କାର୍ଯ୍ୟକ୍ରମରେ ଚାଲନ୍ତୁ ଆମେ ଭେଟିବା ଏଭଳି ଜଣେ ମହିଳାଙ୍କୁ, ଯାହାଙ୍କ ଛୋଟିଆ ପ୍ରୟାସ ଶହ ଶହ ମହିଳାଙ୍କୁ ରୋଜଗାର ଦେବା ସହ ତାଙ୍କୁ ମଧ୍ୟ ଜଣେ ସଶକ୍ତ ଏବଂ ସମୃଦ୍ଧ ନାରୀର ପରିଚୟ ଦେଇପାରିଛି। ଛୋଟ ଉଦ୍ୟୋଗରୁ ସେ କିଭଳି ଭାବେ ଏକ ବୃହତ କମ୍ପାନୀ ପ୍ରତିଷ୍ଠା କରିପାରିଛନ୍ତି ଏବଂ ତାଙ୍କ ଆଖପାଖ ଗ୍ରାମରେ ରହୁଥିବା ନାରୀମାନଙ୍କୁ ସଶକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ, ଅନେକ ଚାଷୀମାନଙ୍କ ପାଇଁ ମଧ୍ୟ ସେ ଆଶ୍ରାବାଡ଼ି ପାଲଟି ସେମାନଙ୍କର ଉଦ୍ୟୋଗକୁ ସଠିକ୍ ଦାମରେ ବଜାରରେ ବିକ୍ରି କରିପାରୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଆସନ୍ତା 27 ତାରିଖରେ ଏମ୍ଏସ୍ଏମ୍ଇ ଦିବସ ପାଳନ ହେବାକୁ ଥିବା ବେଳେ ତାଙ୍କୁ ଭେଟିବା ଏବଂ ତାଙ୍କ ସହିତ ଆଲୋଚନା କରି ସେ କିଭଳି ଭାବେ ନିଜର ବ୍ୟବସାୟ ଆରମ୍ଭ କଲେ ଏବଂ ଏହି ବ୍ୟବସାୟ ତାଙ୍କୁ କିଭଳି ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲା ସେ ବିଷୟରେ ପଚାରି ବୁଝିବା।
1: ନମସ୍କାର ମ୍ୟାଡାମ, ଆକାଶବାଣୀ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ?
2: ନମସ୍କାର, ମୁଁ ପ୍ରଶାନ୍ତ ମିଶ୍ର, ବକୁଳ ବନ ମହିଳା କୃଷକ ସଂଘର ଅଧ୍ୟକ୍ଷା।
1: ତ ମ୍ୟାଡାମ, ଆପଣ ଅନେକ ଗୁଡିଏ ମହିଳାଙ୍କୁ ଏକାଠି କରି ସେମାନଙ୍କୁ ରୋଜଗାର ଦଉଛନ୍ତି, ଏହା ସହିତ କୃଷକମାନଙ୍କ ପାଇଁ ମଧ୍ୟ ଅନେକ ଉପକୃତ କାମ କରୁଛନ୍ତି। ତ ମ୍ୟାଡାମ, ଏହି ଯାତ୍ରା କେତେ ବର୍ଷର ଏବଂ କେଉଁଠୁ ଆରମ୍ଭ ହୋଇଥିଲା?
2: ଏହି ଯାତ୍ରା ହେଉଛି ଆମର 2021 ଆଉ 2021 ଡିସେମ୍ବର 31 ରେ ଆମର ହେଇଥିଲା ରେଜିଷ୍ଟ୍ରେସନ କମ୍ପାନୀଟା। ତ ଆମେ ବର୍ତ୍ତମାନ ସେବେଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମେ 541 ମେମ୍ବର ତା ଭିତରେ ସେୟାର ହୋଲ୍ଡର ଇନକ୍ଲୁଡ କରିସାରିଛୁ। ସେମାନଙ୍କୁ ଆମେ ମହିଳାମାନେ ତ ଘରେ ରହିକିରି ତାଙ୍କର ଘର ସମ୍ଭାଳିବା ଆଗ ପ୍ରଥମ କାମ, ତାକୁ ସମ୍ଭାଳି ସେମାନେ ଯାଇ ଆମକୁ ଆମ ସହିତ ଯୋଗାଯୋଗ କରି ସେଠି ରହି ଯୋଉ ଆମେ FIG କରିଛୁ, ଆମେ 541 କୁ ଆମେ 29 ଆମେ କରିଛୁ FIG ଗ୍ରୁପ, ଫାର୍ମର ଇଣ୍ଟରେଷ୍ଟ ଗ୍ରୁପ କରିଛୁ। ସେ ଗ୍ରୁପ ର ଲୋକମାନଙ୍କୁ ଆମେ କିଛି କିଛି କାମ ଦଉଛୁ, ସେମାନେ କାମ କରୁଛନ୍ତି, ତାଙ୍କର ପ୍ରଡକ୍ସନ କୁ ତାଙ୍କ ପ୍ରଡକ୍ଟ ଜିନିଷକୁ ଆମେ ଆଣିକିରି ବିକ୍ରି ବି କରୁଛୁ, ମାର୍କେଟିଂ ବି ମାର୍କେଟ କୁ ଛାଡୁଛୁ।
1: ଆଚ୍ଛା, ମାନେ ଆପଣଙ୍କ ମାଧ୍ୟମରେ ପାଖାପାଖି କେତେ ଜଣ ରୋଜଗାର ପାଉଛନ୍ତି, ଖାସ କରି କେତେ ମହିଳା ସଶକ୍ତିକରଣ କରିପାରୁଛନ୍ତି?
2: ପ୍ରାୟ 541 ରୁ ଧାରାରେ 300 ଲୋକ, 300 ମହିଳା ଏଥିରେ ଉପକୃତ ହେଇପାରୁଛନ୍ତି। ସେମାନେ କିଛି ରୋଜଗାର କରିପାରୁନଥିଲେ, ଧୀରେ ଧୀରେ ଧୀରେ ଧୀରେ ସେମାନଙ୍କର ବି ରୋଜଗାରକ୍ଷମ ହେଇପାରୁଛନ୍ତି।
1: ଆଚ୍ଛା, ତ ଆପଣ ଏକୁଟିଆ ଏହି ଯାତ୍ରା ଆରମ୍ଭ କରିଥିଲେ ନା ଆପଣଙ୍କ ସାଙ୍ଗରେ କିଏ, ମାନେ ଆପଣ ତ ଜଣେ ମହିଳା ହିସାବରେ ଆସିକି ଆଗକୁ ସମାଜର ଘର ଚାରିକୋଣରୁ ଗୋଡ କାଢିବା, ନିଜ ଗୋଡରେ ନିଜେ ଛିଡ଼ା ହେବା ଏବଂ ଏତେ ସଂଖ୍ୟକ ମହିଳାଙ୍କୁ ଏକାଠି କରିକି ଆଣିବା, ମାନେ ଦେଖାଯାଉଛି ହୁଏତ ସହଜ କିନ୍ତୁ ଏତେ ସହଜ ନଥିବ, କେମିତି ଆରମ୍ଭ ହେଇଥିଲା ଏଇ ଯାତ୍ରାଟା?
2: ମୁଁ କହିଲି ମହିଳା ହିସାବରେ ତ ଘର କୋଣରୁ ବାହାରକୁ ବାହାରିବା ଏତେ ସହଜ ନଥିଲା, ତଥାପି ଆମକୁ ଆମକୁ ମାନେ CBPO ଆମର ଯିଏ ଅଛନ୍ତି ସିଏ ଗୋଟେ ମିଟିଂ କରିକି ଯାଇକି ସେଠି ମିଟିଂରେ ବୁଝେଇଥିଲେ APO କଣ, APO ବିଷୟରେ ବି ଆମେ କିଛି ଜାଣିନଥିଲୁ, କାରଣ ଏଇଟା 2014 ପରଠୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆମର ନରେନ୍ଦ୍ର ମୋଦି ଅଛନ୍ତି, କୃଷକମାନଙ୍କର ଯେମିତି ମାନେ ତାଙ୍କର ଯୋଉ ଉତ୍ପାଦିତ ଶସ୍ୟଟା ସେମାନେ ଯେମିତି ସହି ଦାମ ପାଇପାରିବେ ସେଥିପାଇଁ ସେଟାକୁ ସେ ନେଇଛନ୍ତି। କାହିଁକି ନା କୃଷକମାନେ ତାଙ୍କର ଯୋଉ ପ୍ରଡକ୍ସନ ଯୋଉଟା ତାଙ୍କର ଉତ୍ପାଦିତ ଶସ୍ୟଟା ସେମାନେ କମ୍ ରେଟ୍ରେ ବିକ୍ରି କରିଦଉଥିଲେ, ସେଠୁ ଆମର ଅଛନ୍ତି ମଧ୍ୟ ସେ ଯିଏ ଆମର ମିଡିଲ ମ୍ୟାନ୍, ସିଏ ନେଇକିରି ଆଉ ଆଉ ଜଣକୁ ଆଉ ଗୋଟେ ବେପାରୀ ଦେବ, ସିଏ ନେଇକି ଏମିତି ହେଇକି କଷ୍ଟମର ପାଖେ ପହଞ୍ଚିବ, କଷ୍ଟମର ଅଧିକା ରେଟ୍ରେ ପାଉଥିଲା କିନ୍ତୁ କୃଷକ ତାର କମ୍ ରେଟ୍ରେ ପାଉଥିଲା ପଇସାଟା। ଏଇଟାକୁ ଆଖି ଆଗରେ ରଖି ନରେନ୍ଦ୍ର ମୋଦିଜୀ ସିଏ କଣ କରିଛନ୍ତି ନା, ଏଇଟାକୁ ନାଇଁ ଆମର ଚାଷୀ ଠିକ ମୂଲ୍ୟ ପାଉ, କେମିତି ପାଇବ ନା ଚାଷୀ ଠାରୁ ଆମେ ଜିନିଷ କିଣିବ, କିଏ ସେ APO କିଣିବ, ସିଏ ନେଇ କଷ୍ଟମର ପାଖରେ ପହଞ୍ଚେଇବ, ଆଉ ମଝିରେ କେହି ମିଡିଲ ମ୍ୟାନ୍ ରହିବେ ନାହିଁ। ଏଇଥିପାଇଁ ଆମକୁ ବୁଝେଇଲେ, ବୁଝିଲା ପରେ ଆମେ ମାନେ ଆସିଲୁ 10-20 ଜଣ ମହିଳାଙ୍କୁ ରଖିଲୁ ଆଗ, ଆମେ ବି ଗାଁ ମାନଙ୍କରେ ବସିକିରି ପଞ୍ଚାୟତ ମାନଙ୍କରେ ବସି ମିଟିଂ କରି ତାଙ୍କୁ ବୁଝେଇଲୁ, ବୁଝେଇଲା ପରେ ବି ସେମାନେ ବି APO ବିଷୟରେ ଜାଣିପାରୁନଥିଲେ, ତାପରେ ସେମାନେ ବି ଆମର ବି କିଛି ବିଶ୍ୱାସ ଗୋଟେ ରହିଛି ହଁ ନା ଇଏ ବୁଝଉଛି ମାନେ ଠିକ ଥିବ ବୋଧେ ବୋଧ ହୁଏ କହିକି 2-4 ଜଣ ଆଗ ମିଶିଲେ, ତାପରେ 20 ଜଣ ମିଶିଲେ, ଏମିତି ହେଇ ହେଇକି ବର୍ତ୍ତମାନ ସୁଦ୍ଧା ସେଟା

0: ଯୋଉ କହନ୍ତି ମହିଳାମାନେ ବୁଝିଲେ, ବୁଝିଲା ପରେ ୟା ଭିତରେ ପଶିଲେ, କିଛି କିଛି ରୋଜଗାର ଯେତେବେଳେ ଦେଖିଲେ ଅନ୍ୟ ମହିଳାମାନେ ପାଉଛନ୍ତି, ପୁଣି ଆହୁରି ଯୋଡ଼ି ହେଇକି ବର୍ତ୍ତମାନ 541 ରେ ସେମାନେ ପହଞ୍ଚିଛ ତାଙ୍କୁ।
1: ସରଳ ଭାଷାରେ ଟିକେ ଆମର ଯେମିତି ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି ଆପଣଙ୍କ କଥାକୁ, ତାଙ୍କୁ ଟିକେ ସରଳ ଭାଷାରେ ବୁଝେଇ ଦେବେ କେମିତି କଣ ଆପଣ ଆରମ୍ଭ କଲେ, ଯୋଉ କୋଉଠୁ ଆରମ୍ଭ କଲେ, କେମିତି କମ୍ପାନୀ ରେଜିଷ୍ଟର କଲେ, କୋଉଠୁ ଚାଷୀମାନଙ୍କୁ କେମିତି ଜିନିଷ କେମିତି ଆଣନ୍ତି, ତାଦ୍ୱାରା ସେ ଅନେକ ମହିଳା ଚାହାନ୍ତି ସେମାने ମଧ୍ୟ ସଶକ୍ତ ହେବାକୁ, ହେଲେ କେମିତି ଆରମ୍ଭ କରିବେ ସେଇ ଉପାୟଟା ପାଆନ୍ତି ନାହିଁ। ତ ଆପଣ ଟିକେ ଆରମ୍ଭରୁ ସରଳ ଭାବେ ଟିକେ ବୁଝେଇ ଦିଅନ୍ତୁ, ଯୋଉଟାକି ଆମ ଶ୍ରୋତା ଭଉଣୀ ମାନେ ଉପକୃତ ହୋଇପାରିବେ।
0: କିଛି ମହିଳାଙ୍କୁ ନେଇକି ଆଗ କରିଥିଲୁ, ବକୁଳବନ ଓମେନ ଫାର୍ମର ପ୍ରଡ୍ୟୁସର କମ୍ପାନୀ ନଡ଼ିଆ ଉପରେ ବେଷ୍ଟ କରି କରିଥିଲୁ। ଏଇଟା ଆମ କମ୍ପାନୀଟା ସାକ୍ଷୀଗୋପାଳରେ ଅବସ୍ଥିତ, ତ
1: ଆଜ୍ଞା
0: ସାକ୍ଷୀଗୋପାଳରେ ନଡ଼ିଆ ଅଛି ଅଧିକା, ତେଣୁ ଯୋଉଠି ର ମେଟେରିଆଲଟା ଅଧିକା ମିଳିବ ଆମେ ସେଠି ସେଇ ଜିନିଷ ଉପରେ କାମ କରିବାକୁ ଚାହିଁବା।
1: ଆଜ୍ଞା ଆଜ୍ଞା
0: କଣ କଲୁ, କିଛି ମହିଳାଙ୍କୁ ନେଇ ଆଗ ନଡ଼ିଆରେ ଆଗ ତେଲ ଆରମ୍ଭ କଲୁ,
1: ଆଚ୍ଛା
0: ନଡ଼ିଆକୁ ନେଇ 20 ଜଣ ମହିଳାଙ୍କୁ ନେଇ ଆଗ କିଛିଟା ତେଲ ଆରମ୍ଭ କଲୁ। ତେଲରୁ ଯେତେବେଳେ ବିକ୍ରି ହେଇକି ସେମାନେ କିଛି କିଛି ପଇସା ପାଇଲେ, ପୁଣି ସେମାନେ ଆହୁରି ବି ଅଧିକା କିଛି କରିବେ, ନଡ଼ିଆର ଲଡ଼ୁ ତିଆରି କଲେ, ନଡ଼ିଆ ଉପରେ ଚାଲିଲା ବେଶୀ। ତାପରେ ନଡ଼ିଆର କତା ବାହାରିଲା, କତାରେ ଆମେ କରିଲୁ, କତାର କୟାର ଗୁଡାକ ବାହାରକୁ ଛଡ଼ା ହଉଛି, କତାରେ ସେ କୋକୋପିଟ ବି ବାହାରୁଛି, ଏମିତି ସବୁ ସେ ମହିଳାମାନଙ୍କୁ ଲଗେଇକି ସେ କାମ କରିପାରିଲୁ। ଯେ
1: ଆଚ୍ଛା
0: ମହିଳାମାନଙ୍କୁ ପ୍ରଥମେ ନେଇକି ତା ଭିତରେ ଭର୍ତ୍ତି କରିବା ପାଇଁ ଆମକୁ ଆମର ସିବି ବି ଆମକୁ ସାହାଯ୍ୟ କରୁଛନ୍ତି, ସରକାର ବି ସାହାଯ୍ୟ କରୁଛନ୍ତି, ଆମେ ଆମେ ମାନେ କେମିତି ଉଠିବୁ, କେମିତି ମହିଳା ସଶକ୍ତିକରଣ ହବ, ସେଥିପାଇଁ ସରକାର ବି ସାହାଯ୍ୟ କରୁଛନ୍ତି ସେମାନଙ୍କୁ ନେଇ କାମ କରୁଛି। ମୁଁ ବି ଏଇଟା ଭଉଣୀମାନଙ୍କୁ ମୋର କହିବା କଥା ଯେ ଘର ଭିତରେ ବସି ରହିଲେ ମହିଳାମାନେ କିଛି ଲାଭ ନାହିଁ, କିଛି ଘର ଚଳିବନି, ଜଣେ ଲୋକ ରୋଜଗାର କରିବ, ପୁରୁଷ କେବଳ ରୋଜଗାର କରିବ, ଘର ଚଳିବା ଆଜିକାଲି ଯୁଗରେ ସମ୍ଭବ ନୁହଁ। ତେଣୁ
1: ଆଜ୍ଞା
0: ମହିଳାମାନେ ଭଉଣୀମାନେ ସବୁ ବାହାରକୁ ବାହାରି କିଛି ନା କିଛି କାମ କରିବା ଦରକାର ହେଇକି, ସବୁଠୁ ଭଲ ମତେ ଲାଗୁଛି ବୋଧେ ଏପିଓ ରେ ପଶିଲା ପରେ, ଏପିଓ ରେ ସେୟାର ସେୟାର ହୋଲ୍ଡର ହେଲା ପରେ ଆମ ମାନଙ୍କ ତ ଉନ୍ନତି ହେଇଛି। ମୁଁ ବି ଚାହେଁ ମୋର ସବୁ ଭଉଣୀ ମାନେ ବି ଏଥିରେ ଉନ୍ନତି ହୁଅନ୍ତୁ, ଏପିଓ
1: ଆଜ୍ଞା
0: ପଢ଼ନ୍ତୁ, ହଁ
1: ଆଜ୍ଞା।
0: ଏପିଓ
1: ତ
0: ଏପିଓ
1: ଆପଣ ଏଇ
0: ପଢ଼ନ୍ତୁ।
1: ଯୋଉ କମ୍ପାନୀ ରେଜିଷ୍ଟର କଲେ ବା ଫାର୍ମା ପ୍ରଡ୍ୟୁସର ଗ୍ରୁପ ରେଜିଷ୍ଟର କଲେ, କେମିତି ରେଜିଷ୍ଟର କଲେ, ସେଥିପାଇଁକା କେମିତି କଣ ପ୍ରକ୍ରିୟା ରହିଛି?
0: ହଁ, ରେଜିଷ୍ଟର ତ ଆମର ଏଇଟା କମ୍ପାନୀ ଆକ୍ଟରେ କରାହଉଛି,
1: ଆଜ୍ଞା
0: ସେଥିପାଇଁ ଆମେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟକୁ ରଖିଲୁ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆମର ରେଜିଷ୍ଟର କରେଇଲେ କମ୍ପାନୀ ଆକ୍ଟ ଅନୁସାରେ, ସେଟା ଡିଜିଟାଲ ଆମର ରେକର୍ଡିଂ ହେଇଛି, ଡିଜିଟାଲ ରେକର୍ଡିଂ ହେଇକିରି ଆମେ ତାକୁ ରେଜିଷ୍ଟର କରେଇଛୁ।
1: ଆଚ୍ଛା, ତାପରେ
0: ସେଥିପାଇଁ
1: କେଉଁ
0: ବି
1: ଜାଗାରେ ସବୁ ମହିଳାମାନେ ଏକତ୍ରିତ ହୁଅନ୍ତି, କୌଣସି ଗୋଟେ ଜାଗା ତ ନେଇଥିବେ ନା?
0: ଜାଗା ମାନେ ଆମର ପଞ୍ଚାୟତ ଘରକୁ ଆମେ ନଉ,
1: ଆଚ୍ଛା
0: ପଞ୍ଚାୟତ
1: ଆଚ୍ଛା
0: ନହେଲେ ଆମର ବ୍ଲକର ମହାସଂଘ ଘର, ଏଇ ଘରେ ଆମେ ଆରମ୍ଭ କରିଥିଲୁ ଆଗ।
1: ଆଚ୍ଛା ଆଜ୍ଞା
0: ସରକାରୀ ସରକାର ଏଥିରେ ସାହାଯ୍ୟ କରୁଛନ୍ତି ନା, ତେଣୁ ସରକାରଙ୍କ ବଡ ହଲ୍ ଥିବା ଜାଗାରେ ଆମେ ଏଇଟାକୁ କରିପାରିବୁ,
1: ଆଜ୍ଞା ଆଜ୍ଞା
0: ଏଥିପାଇଁ ସରକାର ମନା କରିପାରିବେନି। ହଁ
1: ଆଜ୍ଞା ତେବେ ମାନେ ସରକାରୀ ଅଛନ୍ତି, ଆମେ ଯଦି ପାଦଟେ ଆଗକୁ ବଢିବା ତେବେ ଆମକୁ ଟାଣି ନେଇ ଆହୁରି ଆଗକୁ ପହଞ୍ଚାଇବା ପାଇଁ ସରକାର ଅଛନ୍ତି, ହେଲେ ପ୍ରଥମ
0: ଅଛନ୍ତି
1: ପାଦଟି ଆମେ
0: ଆମେ,
1: ଆମର ଆଗକୁ ବଢିବାର ଅଛି।
0: ହଁ ଆମେ ଫାର୍ଷ୍ଟ ନେଲୁ, କଲେକ୍ଟରଙ୍କୁ ଲେଟର କଲୁ ଯେ ଆମେ ଏଠି ଏପିଓ କରିବାକୁ ଚାହୁଁଛୁ, ଲେଟର ବି କଲେକ୍ଟର ବି ରେକମେଣ୍ଡ କରିଦେଲେ, ହଁ ନାଇଁ ସାକ୍ଷୀଗୋପାଳ ନଡ଼ିଆ ଅଧିକା ଅଛି, ଚାଷୀମାନଙ୍କୁ ନେଇକି ସେଠି ଗୋଟେ ଏପିଓ ବଢ଼ାଯାଉ। ଏବେ ଆମେ ଏପିଓ ରେ ଯେତିକି ବାଟ ଗଲୁଣି, ଆମେ ବି ପୁଣି ଯଦି ଆପ୍ଲାଏ କରିପାରିବୁ, ସରକାର ବି ଆମକୁ କିଛି ଜାଗା ଖଣ୍ଡେ ବି ଦେଇପାରିବେ ଯେ ନାଇଁ ସରକାର ଦଉଛନ୍ତି ଜାଗା, ସେଥିରେ ତୁମେ ଏପିଓ ରେ ଘର ତିଆରି କର, କମ୍ପାନୀ ପାଇଁ ତମେ ବଡ ଏରିଆ ନିଅ, ସେଇଟା ବି ସରକାର ବି ସାହାଯ୍ୟ କରିପାରିବେ। ସେତେ ବାଟ
1: ଆଚ୍ଛା
0: ଯାଏ ଆମେ ତ ପହଞ୍ଚୁନୁ, ଧୀରେ ଧୀରେ ଧୀରେ ସେତେ ବାଟ ଯାଏ ଗଲେ ପୁଣି ବି ଆମେ କଲେକ୍ଟରଙ୍କୁ ଲେଖିକି ଦେଇପାରିବୁ।
1: ଆଚ୍ଛା,
0: ଏଠି
1: ଯଦି
0: ଅଛୁ
1: ଏଥିରେ ମାନେ ଜିନିଷ ତିଆରି କରିବା, ଜିନିଷକୁ ବିକ୍ରି କରିବା, ଏତେ ସଂଖ୍ୟକ ମହିଳାଙ୍କୁ ଏକାଠି କରିବା, ଅନେକ ଗୁଡ଼ିଏ ଜିନିଷ ଆବଶ୍ୟକ ଅଛି ଏଥିପାଇଁକା, ତେବେ ଆପଣ ଏକୁଟିଆ କଲାବେଳକୁ କେତେବେଳେ ଥକି ଯାଆନ୍ତିନି? ତ ଆପଣଙ୍କ ସାଙ୍ଗେ ଅଛନ୍ତି ମହିଳାମାନେ, ହେଲେ ଯେହେତୁ ଆପଣ
0: ନା
1: ନେତୃତ୍ୱ
0: ନା
1: ନଉଛନ୍ତି, ତ କେମିତି କଣ କରନ୍ତି?
0: ନାଇଁ ନେତୃତ୍ୱ ମୁଁ ନେଇଛି, କିନ୍ତୁ ଆମେ ଯେତେବେଳେ କମ୍ପାନୀ ଆରମ୍ଭ କରିଥିଲୁ, ଆମେ 10 ଜଣ ମହିଳା, ବୋର୍ଡ ଅଫ ଡାଇରେକ୍ଟର 10 ଜଣ ମହିଳାଙ୍କୁ ନେଇକି କମ୍ପାନୀ ଆରମ୍ଭ ହେଲା, 10 ଜଣ ମହିଳା ତା ଦେହରେ ବୋର୍ଡ ଅଫ ଡାଇରେକ୍ଟର ଅଛନ୍ତି, ତାଙ୍କୁ ନେଇ କମ୍ପାନୀ ଆରମ୍ଭ ହେଲା। ତାପରେ ଏଇ ବୋର୍ଡ ଅଫ ଡାଇରେକ୍ଟର ମାନେ ସେମାନେ 50-50 ଲେଖେ ମେମ୍ବର ଦେଲେ, ଯାହାକି ମାନେ 50-50 ମେମ୍ବର ଦେଲେ ଅର୍ଥ ସେମାନଙ୍କୁ ବୁଝେଇକି, ମହିଳାମାନଙ୍କୁ ଏକାଠି ବୁଝେଇକି ତାଙ୍କର ଅଂଶୀଦାର ଧନ ଆଣି ଏଥିରେ ଭର୍ତ୍ତି କଲେ। ଭର୍ତ୍ତି କଲା ପରେ ସରକାରଙ୍କୁ ଆମେ ଯେତେବେଳେ 1,000 ଟଙ୍କା ଦେଲୁ ଗୋଟେ ମେମ୍ବର ପିଛା, ସରକାର ଇକ୍ୱିଟି ଗ୍ରାଣ୍ଟ ଗୋଟେ ଦେଲେ ଆମକୁ 1,000 ଟଙ୍କା, ଯୋଉଟା କି ଆମେ ବେପାର ଆମର ବିଜନେସ କରିବାରେ ସେଟା ସାହାଯ୍ୟ କଲା। ମାନେ ଏପିଓ ର ଜଣେ ସେୟାର ଦେଲା 1,000 ଟଙ୍କା, ସରକାର ବି 1,000 ଟଙ୍କା ଦେଲେ,
1: ଆଚ୍ଛା
0: ଯୋଉ
1: ଆଚ୍ଛା
0: ଇକ୍ୱିଟି ଗ୍ରାଣ୍ଟ ଆସିଲା ସେଇଟା ଆମେ ଲଗେଇକି ଆମେ ବେପାର ଲୋକମାନଙ୍କୁ ସବୁ ଦିଆଯାଏ,
1: ଏଭଳି ସୁବିଧା ଅଛି ବୋଲି ଅନେକ ମହିଳା ଜାଣିନଥିବେ ହୁଏତ।
0: ଜାଣିନାହାନ୍ତି।
1: ଆଜ୍ଞା ଆଚ୍ଛା, ଆପଣ ପ୍ରଥମେ କେମିତି ଜାଣିଲେ ଏମିତି ଗୋଟେ ସୁବିଧା ଅଛି ବୋଲି?
0: ଆମକୁ ମାନେ ସରକାର ଆମର କେନ୍ଦ୍ର ସରକାର କଣ କରୁଛନ୍ତି ନା, 3ଟା ଇମ୍ପ୍ଲିମେଣ୍ଟ ମାନେ କମ୍ପାନୀକୁ ଦେଇଛନ୍ତି ସେମାନେ, ନାବାର୍ଡ ଆଉ ଏସ୍ଏଫ୍ଏସ୍ସି ଆଉ ଏନ୍ସିଡିସି କୁ ସେ ଦେଇଛନ୍ତି। ସେମାନେ କଣ କଲେ, ଏସ୍ଏଫ୍ଏସ୍ସି ତା ଭିତରୁ ଏସ୍ଏଫ୍ଏସ୍ସି ଦେଇଛନ୍ତି ଆମର ସିବିପିଓ, ଆମର ସିବିପି ହଉଛନ୍ତି ଜଗତସିଂହପୁର, ଜଗତସିଂହପୁରରେ ଅଛନ୍ତି ଆମର ଲେଟ୍ ଆଣ୍ଡ ଲେଟ୍ ଲିଭ୍, ଲିଭ୍ ଲିଭ୍ ଆଣ୍ଡ ଲେଟ୍ ଲିଭ୍,

0: ସେଇଟା ସିବିପିଓ ଆମକୁ ଆସିକି ଏଠି କମ୍ପାନୀ ଆମର କେମିତି କରିବା କ'ଣ କରିବା ସିଏ ମିଟିଂ କରିକି ସିଏ ଆମକୁ ଜଣାଇଲେ। ସିବିପିଓ ର ଅଛନ୍ତି ଆମର ସେକ୍ରେଟାରୀ ଅଛନ୍ତି, ସେମାନେ ଆସିକିରି ଗୋଟେ ଟିମ୍ ଆସିଲେ ଆମକୁ ବ୍ଲକରେ ଆମକୁ ବୁଝାଇଲେ। ବ୍ଲକର ଯୋଉ ମିଶନ ଶକ୍ତି ଗୃହ ସେଇ ଘରେ ସେ ଆମକୁ ବୁଝାଇଲେ, ବୁଝାଇଲା ପରେ ଆମେ ବି କରିବା ପାଇଁ ଆଗକୁ ବଢିଲୁ।
1: ଆଜ୍ଞା ମ୍ୟାଡାମ, ତ ଗୋଟେ ଏଇଠି ଗୋଟେ ପ୍ରଶ୍ନ ଉଠୁଛି ଏଥିପାଇଁ କା ଶିକ୍ଷାଗତ ଯୋଗ ଆପଣ ପ୍ରଥମତଃ ପ୍ରଶ୍ନ ରହିବ, ଆପଣ କେତେ ଯାଏ ପାଠ ପଢିଛନ୍ତି? ଜଣେ ମହିଳା କେବଳ ଶିକ୍ଷିତ ହେଲେ ହିଁ ଏମିତି ଆଗକୁ ବଢିପାରେ?
0: ହଁ, ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ନିହାତି ଆବଶ୍ୟକ ହବ। ମୁଁ ନିଜେ ହଉଛି ଏମ୍ଏ, ଆଉ ମୁଁ ଏମ୍ଏ କରିକିରି ବି ଘର ଭିତରେ ଥିଲି, ଯେତେବେଳେ ସୁଯୋଗ ମିଳିଲା ମତେ ମୁଁ ବି ଆଗକୁ ବଢିବା ପାଇଁ ଚାହିଁଲି। ଆଉ ଏଥିରେ ନିହାତି ଶିକ୍ଷା ଯୋଗ୍ୟତା ଦରକାର ହବ, କାହିଁକିନା ସବୁ ଯୋଉ ଲେଟର ହେରିକା ଆସିବ କି ନାଇଁ, ଆମେ ବି ଯାଉଛୁ ଆମର ଡେଲି ମିଟିଂ କି ଆମେ ବଡ ବଡ ମିଟିଂ ମାନଙ୍କୁ ହିଁ ଯାଉଛୁ, ସେଠି ତ ଯାହା ବୁଝେଇବେ ଆମକୁ ବୁଝିବା ବି ଦରକାର ସେଇଟା। ତେଣୁ ସେ ନିହାତି ଶିକ୍ଷା ଯୋଗ୍ୟତା ରହିବା ଦରକାର। ସେ 10 ଜଣ ବିଓଡି ମେମ୍ବରଙ୍କ ଭିତରୁ କିଏ ଜଣେ ହେଉଛି ନ ରହିଲେ ବି ଚଳିବ। 10 ଜଣ ବିଓଡି ମେମ୍ବରଙ୍କ ଭିତରେ 5 ଜଣ ହେଉଛନ୍ତି ଡାଇରେକ୍ଟର, 5 ଜଣ ହେଉଛନ୍ତି ପ୍ରମୋଟର। ଯୋଉ 5 ଜଣ ଡାଇରେକ୍ଟର ରହିବେ ସେ 5 ଜଣ ଡାଇରେକ୍ଟର ନିହାତି ପାଠ ପଢିଥିବା ଆବଶ୍ୟକ, ପ୍ରମୋଟରଙ୍କର ଏତେଟା ସେଥିରେ ରହିବନି।
1: ଯେମିତି କୁହାଯାଏ ନାରୀ ହେଲେ ପାଠ ହିଁ ଦେଶ ଯିବ ଆଗେଇ, ତ ମହିଳାମାନେ ଯଦି ଶିକ୍ଷିତ ହୁଅନ୍ତି ତେବେ ଦେଶ ନିଶ୍ଚିତ ରୂପେ ଆଗକୁ ବଢିଯାଏ। ଜଣେ ମହିଳା ନେତୃତ୍ୱ ନେଲେ ତା ପଛରେ 100 ଜଣ ମହିଳା ମଧ୍ୟ ତା ମାଧ୍ୟମରେ ସଶକ୍ତ ହୋଇଥାନ୍ତି, ଆପଣ ତାର ଜ୍ୱଳନ୍ତ ଉଦାହରଣ। ତେବେ ମ୍ୟାଡମ ଆଉ ଗୋଟେ ପ୍ରଶ୍ନ, ଆପଣ ଯେହେତୁ ଗୋଟେ ସାକ୍ଷୀ ଗୋପାଳ, ଗୋଟେ ସହର ନୁହଁ କି ଗାଁ ନୁହଁ, ଗୋଟେ ମଧ୍ୟବର୍ତ୍ତୀ ଅଞ୍ଚଳ, ତ ଏଇ ଜାଗାରେ ଆପଣ ଜିନିଷ ସବୁ ଯୋଉ ତିଆରି କରୁଛନ୍ତି କେମିତି, ମାନେ ଜିନିଷକୁ ବିକ୍ରି କେମିତି କୋଉ ମାଧ୍ୟମରେ କରୁଛନ୍ତି?
0: ସେଟା 5ଟା ପଞ୍ଚାୟତର ଲୋକମାନେ ଏଥିରେ ଅଛନ୍ତି। ଆମର ସାକ୍ଷୀ ଗୋପାଳ ପ୍ରପର ନୁହଁ, ସାକ୍ଷୀ ଗୋପାଳର ବୀର ରାମଚନ୍ଦ୍ରପୁର ପଞ୍ଚାୟତରେ ଏଟା କରାହେଇଛି, ଅଫିସଟା ଆମର ଅଛି କମ୍ପାନୀଟା। ତ ସେଠି ଯେତେବେଳେ ଜିନିଷଟା ଆମେ କରୁଛୁ, ଆମର ଷ୍ଟଲ ବିଭିନ୍ନ ଷ୍ଟଲ ମାଧ୍ୟମରେ ଯାଉଛି, ତାପରେ ଏଇଟା ଆମର ସିବିପିଓ ବି ନେଇଯାଉଛନ୍ତି, ବିକ୍ରି କରିଦେଉଛନ୍ତି। ଆମର ସିବିପିଓଙ୍କ ଅଣ୍ଡରରେ ବର୍ତ୍ତମାନ 30ଟା ଏପିଓ ଅଛି। ତ ସବୁ ଏପିଓ ରେ ଯାହା ଯାହା ଜିନିଷ କରୁଛନ୍ତି ସେମାନେ ସବୁ ନେଇକିରି ବିକ୍ରି ବି କରେଇ ପାରୁଛନ୍ତି, ଆମକୁ ସେତକ ସାହାଯ୍ୟ ବି କରୁଛନ୍ତି। ତେଣୁ ଆମର ମାର୍କେଟିଂରେ ଏତେଟା ଅସୁବିଧା ହଉନି, ତଥାପି ଆଉ ଯାହା ପାଖାପାଖି ଆମେ ପାଖାପାଖି ଅଞ୍ଚଳରେ ବି ବିକ୍ରି କରିପାରୁଛୁ। ନଡ଼ିଆ ତେଲଟା ପ୍ରାୟତଃ ଆମର ସେଲ୍ ହେଉଛି, ନଡ଼ିଆ ଉପରେ, ନଡ଼ିଆ ଆଉ ପଲସେସ ଉପରେ ଆମର ହଉଛି। ଆଉ ଗୋଟେ ହଉଛି ଆମର ମୁଗ ମଣ୍ଡି ଆମେ କରୁ, ଯେମିତି ଧାନ ମଣ୍ଡି କରା ହୁଏ, ଆମ କମ୍ପାନୀ 5 ବର୍ଷ ହେଲାଣି ମୁଗ ମଣ୍ଡି କରୁଛି। ପାଖାପାଖି ଏରିଆର ଯୋଉ ଆମର ଚାଷୀମାନେ ସବୁ ଅଛନ୍ତି ସେମାନେ ଆଣିକି ତାଙ୍କର ମୁଗଟାକୁ ସେମାନେ ବିକ୍ରି କରିଦଉଥିଲେ, ମନେକର 60 ଟଙ୍କାରେ ବିକ୍ରି କରିଦଉଥିଲେ କିଲୋ, କିନ୍ତୁ ଗଭର୍ଣ୍ଣମେଣ୍ଟ କଣ କରିଛି ନା ବର୍ତ୍ତମାନ 88 ଟଙ୍କାରେ ଦବ, ଗଭର୍ଣ୍ଣମେଣ୍ଟ 88 ଟଙ୍କା ଦଉଛି। ଯୋଉ ଯୋଉ ଚାଷୀ ଜାଣିପାରୁନଥିଲେ ଯେ ମଣ୍ଡି କଣ, ଆମେ ମୁଗ ମଣ୍ଡି ସେତେବେଳେ ଆମର ପାଖରେ 23ପୁରରେ ମାତ୍ର ଗୋଟିଏ ମଣ୍ଡି ଥିଲା, ବର୍ତ୍ତମାନ ପୁରୀ ଜିଲ୍ଲାରେ 10ଟା ମୁଗ ମଣ୍ଡି କରା ହେଇଯାଇଛି। ତେଣୁ ଚାଷୀମାନେ ସବୁ ଚାହିଁକିରି ବସୁଛନ୍ତି ବର୍ଷକୁ ଥରେ କେମିତି ମଣ୍ଡିରେ ଦେଲେ ଆମେ 20 ଟଙ୍କା 38 ଟଙ୍କା ଲେଖା ଲାଭ ପାଇବୁ କିଲୋ, କି ଗୋଟେ କିଲୋ ଲାଭ ପାଉ। ତେଣୁ ଆମେ ମାନେ ବି ମୁଗ ମଣ୍ଡି ପୂର୍ବରୁ ସେମାନଙ୍କୁ ଆୱାରନେସ୍ ଦଉଛୁ, ଆୱାରନେସ୍ କରାଇ ସାରିଲା ପରେ ଆମେ ମାନେ ତାକୁ ସେମାନେ ସମସ୍ତେ ସବୁ ଚାଷୀ ଆଣିକି ଦଉଛନ୍ତି, ଯାହାଫଳରେ ସେମାନେ 28 ଟଙ୍କା ଲାଭାଂଶ ଲାଭ ପାଇପାରୁଛନ୍ତି। ତେଣୁ ଆମେ ବି ଚାହୁଁ ଯେ ସବୁ ଚାଷୀ କେମିତି ମାନେ ଲାଭ ପାଉ, ତାର ଜିନିଷଟା କେମିତି ସହି ଦାମରେ ସେ ପାଇଯାଉ, ସେଥିପାଇଁ ବି ଆମେ ଆୱାରନେସ୍ କରୁଛୁ। ଚାଷୀମାନେ ବି ଦଉଛନ୍ତି, ସଫା କରି ପୁରା ପରିଷ୍କାର କରି ମୁଗକୁ ଆଣିକି ଦଉଛନ୍ତି, ସେମାନେ ତାଙ୍କ ଲାଭ ପାଉଛନ୍ତି ଆଉ କ'ଣ। ଏତକ ବି ଆମେ ଏପିଓର ସାହାଯ୍ୟ କରିପାରୁଛୁ ସେମାନଙ୍କୁ, ଚାଷୀମାନଙ୍କୁ। ତାପରେ ଗୋଟେ ଗୋଟେ ଏରିଆରେ ଯଦି କିଛି ପରିବା ଚାଷ କରୁଛନ୍ତି, ସେ ପରିବାକୁ ବି ଆମେ ଆଣିକି ବିକ୍ରି କରିପାରୁଛୁ, ମାର୍କେଟ ନେଇପାରୁଛୁ, ଗୋଟେ ଡାଲାଉଟ କରୁଛୁ ତାକୁ ନେଇକିରି ଆମେ ବିକ୍ରି କରିପାରୁଛୁ ବାହାରେ ନେଇକିରି। ଗୋଟେ ଏରିଆରେ ମନେକର କଲରା କରିଲେ କି ପୋଟଳ କରିଲେ, ଆମେ ଗୋଟେ ଡାଲାଉଟରେ ଆମେ ତାକୁ ନେଇକି ବିକ୍ରି ବି କରିପାରୁଛୁ, ଏପିଓ ମାଧ୍ୟମରେ ଚାଷୀମାନଙ୍କୁ ଏଇଭଳିଆ ସାହାଯ୍ୟ ଦେଇପାରୁଛୁ।
1: ଆଚ୍ଛା ମ୍ୟାଡମ, ଆପଣ ଯୋଉ ପ୍ରଥମେ କୃଷି ଟଙ୍କାରୁ ଆରମ୍ଭ କରିଥିଲେ, ବର୍ତ୍ତମାନ ଆପଣ କେଉଁ ପହଞ୍ଚିଲେ?
0: ଆମେ ଫାର୍ଷ୍ଟ ଫେଜ୍ରେ ଆମେ 338 ମେମ୍ବର ନେଇଥିଲୁ, 338କୁ 338,000 ଟଙ୍କା ଗଭର୍ଣ୍ଣମେଣ୍ଟକୁ ଦେଇଥିଲୁ, ମାନେ ସେୟାର ହୋଲ୍ଡର। ତ ଗଭର୍ଣ୍ଣମେଣ୍ଟ ବି ସେତିକି ଦେଲା ଆମକୁ ଇକ୍ୱିଟି ଗ୍ରାଣ୍ଟରେ, ସେଇଥିରୁ ଆମେ ଆରମ୍ଭ କରିଥିଲୁ। ଜଷ୍ଟ ମାନେ ଯୋଉ କହନ୍ତି ସ୍ମଲରୁ ଆମେ ଆରମ୍ଭ କରିଛୁ ନଡ଼ିଆକୁ, ତାପରେ ତାକୁ ଧୀରେ ଧୀରେ ବଢିକିରି ଏବେ ଗଲାଣି ପ୍ରାୟତଃ ଆନୁଆଲ ମାନେ ଆମର ଆସିଯାଉଛି ପ୍ରାୟ 8 ଲକ୍ଷ ଖଣ୍ଡେ ହେଲା, ମାନେ ଇନକମଟା ଆସୁଛି ଆଉ।
1: ଆଜ୍ଞା, ମାନେ ଆପଣ ଗୋଟେ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ ଯୋଉ କୁହାଯାଏ, ତାର ଗୋଟେ ମାନେ କେମିତି ବିଜନେସ ଟାକୁ ଗ୍ରୋଥ କଲେ ଆମେ କ୍ଷୁଦ୍ରରୁ ଲଘୁ ଏବଂ ଲଘୁରୁ ମଧ୍ୟମରେ ପହଞ୍ଚି ପାରିବା, ଏବଂ ସେ ମଧ୍ୟମ ଧୀରେ ଧୀରେ ଗୋଟିଏ ବଡ ଉଦ୍ୟୋଗରେ ପରିଣତ ହୋଇପାରିବା, ଆପଣ ତାର ଗୋଟେ ମାନେ ଭଲ ଉଦାହରଣ ଆମେ କହିପାରିବା। ମ୍ୟାଡମ, ଆପଣ ଅନେକ ମହିଳାଙ୍କୁ ସାଥିରେ ଯୋଡୁଛନ୍ତି, ଆପଣ ମଧ୍ୟ ନିଜେ ଏକ ମହିଳା, ତେବେ ମହିଳାଙ୍କ କ୍ଷେତ୍ରରେ ଘରୁ ବାହାରି କାମ କରିବା ଗୋଟେ କଷ୍ଟକର ହେଇଥାଏ, ହେଲେ

0: ଟା ଆପଣ କେବେ ଅନୁଭବ କରିଛନ୍ତି କି ମହିଳା ମାନେ ଘର ଦାୟିତ୍ୱ ରୁ ବୁଝି ଦାୟିତ୍ୱ ଗୁଡିକ ଛାଡିକି ଘର ବାହାରିକି କାମ କରିବା, ନିଜ ପାଇଁ ରୋଜଗାର କରିବା, ନିଜ ପରିବାର ପାଇଁ ରୋଜଗାର କରିବା, କେମିତି ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ଆପଣଙ୍କୁ ବା ଆପଣଙ୍କ ସାଥିରେ ଆସୁଥିବା ମହିଳା ମାନଙ୍କୁ, ଏବଂ ତାକୁ ସେମାନେ କେମିତିକା ହ୍ୟାଣ୍ଡେଲ କରନ୍ତି ବା କେମିତିକା ସେସବୁର ସମାଧାନ କରି ନିଜେ ନିଜ ପାଇଁ ରୋଜଗାର କରନ୍ତି ବା ସଶକ୍ତ ହୁଅନ୍ତି?
1: ମହିଳାକୁ ଘରୁ ବାହାରେ ଯିବାଟା ବହୁତ କଷ୍ଟ ହେଇଛି, ବହୁ ଅବଷ୍ଟାକଲ ଆସିଛି। ଘରେ ଶାଶୁ ଶ୍ୱଶୁର ସ୍ୱାମୀ ପିଲା ଏମାନଙ୍କ କଥା ବୁଝି ସମୟରେ ଆମେ ରୋଷେଇବାସ କରି ଥୋଇଦେଇ, ଯଦି କୁଆଡ଼େ ମିଟିଂ ଅଛି କିଛି ରୋଷେଇ କରି ଥୋଇଦେଉ, କାରଣ ଘର ବି ସମ୍ଭାଳିବାକୁ ପଡ଼ିବ। ସ୍ୱାମୀ ତାକୁ ହ୍ୟାଣ୍ଡେଲ କରିନିଅନ୍ତି ଯେ ନାଇଁ ମୁଁ ବି କିଛି, ସେମାନଙ୍କର ବି ହେଲ୍ପ ଦରକାର ନା, ଖାଲି ମହିଳା ଚାହିଁଲେ ଏକୁଟେ ବାହାରକୁ ଯାଇପାରିବନି, ସ୍ୱାମୀଙ୍କର ବି ସହଯୋଗ ଦରକାର। ତେଣୁ ଏଇଟା ବି ବୁଝିବା ଦରକାର ଯେ କେବଳ ସ୍ୱାମୀ ରୋଜଗାର କଲେ ବି ଘର ଚଳିବନି, ସ୍ତ୍ରୀ ବି କିଛି କରିବା ଦରକାର। ତେଣୁ ଦୁହିଁଙ୍କର ପରସ୍ପରର ସହଯୋଗରେ ଆମେ ଆଗକୁ ହିଁ ଯାଇପାରିବା। ସ୍ତ୍ରୀଟା ଖାଲି ଏକୁଟିଆ ଏକୁଟିଆ ଘରୁ ବାହାରିକି ଯାଇପାରିବନି ବାହାରକୁ, ସ୍ୱାମୀର ସହଯୋଗ ବି ଦରକାର। ତେଣୁ ସେ ସ୍ୱାମୀ ବି ସାହାଯ୍ୟ କରନ୍ତି, ସେ ଭିତରେ ଆମେ ସବୁ କାମଦାମ ଛିଣ୍ଡେଇ ଆମେ ଆମ କର୍ମପଥକୁ ଚାଲି ଯାଉ। ସେଠାରେ ବି କାମ ସରିଲା ପୁଣି ରାତିରେ ଆସିଲେ ଘରେ ବି କାମ କରି ବହୁତ କଷ୍ଟ ହୁଏ କରିବା ପାଇଁ, କିନ୍ତୁ ତଥାପି କରିଗଲୁଣି ଯେତେବେଳେ ଆମର ବି ଅଭ୍ୟାସରେ ପରିଣତ ହେଇଗଲାଣି। ଆମକୁ ଏବେ ପ୍ରଥମେ ପ୍ରଥମେ ବହୁତ କଷ୍ଟ ହେଇଥିଲା, ଏବେ ଏତେଟା କଷ୍ଟ ହଉନି, ସେଟା ଗୋଟେ ଅଭ୍ୟାସରେ ପରିଣତ ହେଇଗଲାଣି। ତେଣୁ ଧୀରେ ଧୀରେ ସମସ୍ତେ ପଶିବା ଦରକାର ଏଥିରେ, ମାନେ ମୋ କହିବା, ମୁଁ ଏଇଟା ଭଉଣୀ ମାନଙ୍କୁ ମୋର କହିବା କଥା,
0: ମାନେ ଗୋଟେ
1: ଧୀରେ
0: ପରିବାରର
1: ଧୀରେ
0: ସହଯୋଗ ନିହାତି ଜରୁରୀ ଗୋଟେ ମହିଳାକୁ
1: ନିହାତି
0: ଆଗକୁ
1: ନିହାତି,
0: ବଢିବାକୁ ହେଲେ, କାହିଁକି ନା
1: ହଁ
0: ପରିବାର ଦାୟିତ୍ୱ ବହୁତ ଥାଏ ଯୋଉଟା କି
1: ନିଶ୍ଚିନ୍ତ।
0: ଗୋଟେ ଗୋଟେ ତଥାକଥିତ ଭାବେ ରହିଅଛି, ନାରୀଟିଏ ହିଁ କରିବ, କିନ୍ତୁ ଏଇ ଭାବନାର ଦୂରରେ ଯାଇ
1: ପଛରେ
0: ନାରୀ ପୁରୁଷ
1: ସ୍ୱାମୀ ଶାଶୁ ଶ୍ୱଶୁର ସମସ୍ତଙ୍କର ସହଯୋଗ ଦରକାର।
0: ଗୃହିଣୀରୁ ଆପଣ ଯେତେବେଳେ ରୋଜଗାର କଲେ, ଆପଣ କେତେ ବର୍ଷ ବାହାଘର କେତେ ବର୍ଷ ପରେ ବାହାରକୁ ଘରୁ ବାହାରିଲେ ଏବଂ ଆପଣଙ୍କ ସ୍ୱାମୀଙ୍କ ସହଯୋଗ କେମିତି ରହିଥିଲା?
1: ହଁ, ବାହାଘରର ପ୍ରାୟ 17-18 ବର୍ଷ ପରେ ମୁଁ ଏଇଟା ଜାଣିପାରିଲି, ୟା ଭିତରେ ପ୍ରବେଶ କରିଥିଲି।
0: ଆଜ୍ଞା ଆଜ୍ଞା
1: ସେ ଯେତେବେଳେ ବି ମୁଁ ପ୍ରଥମ ମିଟିଂକୁ ଯାଇଥିଲି ବି, ତ ସ୍ୱାମୀଙ୍କୁ ତ ପଚାରିଲେ ଯିବ ନା, ସେ ବି ସେତେବେଳେ ବି ହଁ କରିଥିଲେ, ତାପରେ ବି ପୂର୍ଣ୍ଣ ମାତ୍ରାରେ ସେ ସହଯୋଗ କରୁଛନ୍ତି ବୋଲି ମୁଁ ଆଜି ଯୋଉ ଜାଗାରେ ପହଞ୍ଚି ପାରିଛି, ତାଙ୍କର ପୂର୍ଣ୍ଣ ସହଯୋଗ, ତାଙ୍କର ଶାଶୁ ଶ୍ୱଶୁର ସମସ୍ତଙ୍କ ସହଯୋଗ ରହିଛି ବୋଲି ମୁଁ ଆଜି ପହଞ୍ଚି ପାରିଛି। ନହେଲେ ମୁଁ ଏକୁଟିଆରେ ବି କରିପାରିବିନି, ମନେକର ମୁଁ ରୋଷେଇ କରି ଥୋଇଦେଇ ଗଲି, ଯଦି ସ୍ୱାମୀ ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ନଦେବେ ତାହେଲେ ଆମେ ଯାଇପାରିବୁ କେମିତି? ଆମେ ସେଠି ରହିଲେ ବି ଘରର ଚିନ୍ତା ରହିଥିବ, ତେଣୁ
0: ଆଜ୍ଞା
1: ତାଙ୍କର ସହଯୋଗ ପୂର୍ଣ୍ଣ ମାତ୍ରାରେ ଅଛି।
0: ନିଶ୍ଚିନ୍ତ ରୂପେ ଆପଣଙ୍କ ପରିବାରରେ ସହଯୋଗ କରୁଛନ୍ତି ଅନେକ ମହିଳା ଥିବେ ଯୋଉମାନଙ୍କ ଘରେ ସପୋର୍ଟ ବି ମିଳୁନଥିବ ଆପଣଙ୍କ ନଜରରେ ଆସୁଥିବ, କିନ୍ତୁ ସେମାନେ ସେସବୁକୁ ବି ଓଭରକମ୍ କରିକି ଆସୁଥିବେ ଆପଣଙ୍କ ପାଖକୁ ସେସବୁକୁ
1: ଆସୁଛନ୍ତି, ହଁ, କିନ୍ତୁ ଆମ ଘରେ ସିନା ଅଶାନ୍ତି ନାହିଁ, କିନ୍ତୁ ଅନ୍ୟମାନଙ୍କ ଘରେ ବି ଅଶାନ୍ତି ହଉଛନ୍ତି, ତଥାପି ଏ ଭିତରେ ପଶିକି କାମ କରିଗଲେଣି ଯେହେତୁ, ଧୀରେ ଧୀରେ ଫାର୍ଷ୍ଟ ଫାର୍ଷ୍ଟ ତାଙ୍କର ଅଶାନ୍ତି ରହିଥିଲା, ତାପରେ ସେମାନେ ବି
0: ତ ଏଠି
1: ସାହାଯ୍ୟ
0: ଆପଣଙ୍କର
1: କରୁଛନ୍ତି।
0: ବାର୍ତ୍ତା କଣ ରହିବ ଯୋଉ ପରିବାରକୁ ଯୋଉ ମହିଳାମାନେ ଆଗକୁ ବଢିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ଘରର ସମସ୍ୟା ଯୋଗୁଁ ବାହାରକୁ ବାହାରି ପାରୁନାହାନ୍ତି, ଏଠି ଆପଣଙ୍କର ସେମାନଙ୍କର ସେ ପରିବାରର ସଦସ୍ୟମାନଙ୍କୁ କଣ ବାର୍ତ୍ତା ରହିବ?
1: ମୋର ପରିବାର ସଦସ୍ୟମାନଙ୍କୁ ବାର୍ତ୍ତା ଏହା ରହିବ ଯେ ସେ ଯଦି ଗୃହିଣୀଟିଏ ସେ ବାହାରକୁ ଯାଇକି ସେ ରୋଜଗାର କରିଲେ କାହାର ଉନ୍ନତି ହେବ? ଘରର ହିଁ ଉନ୍ନତି ହେବ,
0: ଆଜ୍ଞା
1: ସେ ପରିବାରର ଉନ୍ନତି ହେବ, ମାନେ ପିଲା ବି ପାଠ ପଢିକି କିଛି କରିପାରିବ ନା? ପଇସାଟା ନଥିଲେ ଆମେ ଭଲ ସ୍କୁଲରେ ପାଠ ପଢେଇ ପାରୁନେ କି ଭଲ ପୋଷାକ ପିଲାକୁ ଦେଇପାରୁନେ, ଯଦି ଆମେ ରୋଜଗାର କ୍ଷମ ହେଇପାରିଲେ କିଛିଟା ଆମେ ଯୋଉ କହନ୍ତି ମାନେ ସ୍ୱାମୀଙ୍କ ରୋଜଗାରରେ ହେଇପାରୁନି, ଆମେ ଯଦି ତାଙ୍କୁ କିଛି ସାହାଯ୍ୟ କରିପାରିଲେ ଗୁଣୁଚି ମୂଷା ଭଳିଆ, ସେଥିରେ ବି କିଛି ଆମର ଅଛି। ତେଣୁ ଯଦି ବୋହୁଟିଏ ଯାଇ ବାହାରେ କାମ କରି କିଛି ପଇସା ରୋଜଗାର କରିବାକୁ ଚାହୁଁଛନ୍ତି ଘରର ଉନ୍ନତି ପାଇଁ, ତାହେଲେ ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତଙ୍କର ସହଯୋଗ ଦରକାର, ଏଇଟା ସମସ୍ତେ ବୁଝିବା ଦରକାର। ତେଣୁ ସମସ୍ତେ ସାହାଯ୍ୟ କରନ୍ତୁ, ନାରୀଟିକୁ ବାହାରକୁ ଛାଡ଼ନ୍ତୁ, ଆଉ ନାରୀ ଶିକ୍ଷିତ ହେଇ ନାରୀ ଯଦି ଅଧିକା ଉନ୍ନତି କରିପାରିଲା, ମାନେ ପଇସା ରୋଜଗାର କରିପାରିଲା କି ପିଲାକୁ ପାଠ ପଢେଇ ପାରିଲା, ତାହେଲେ ବି ସମାଜରେ ବି ଉନ୍ନତି ହେବ। ଘରର ଉନ୍ନତି ହେଲେ ସମାଜର ଉନ୍ନତି ହେବ, ସମାଜର ଉନ୍ନତି ହେଲେ ଦେଶର ବି ଉନ୍ନତି ହେବ। ତେଣୁ ଆଗ ଘରର ନାରୀଟିକୁ ବାହାରକୁ ଛାଡ଼ନ୍ତୁ, ନାରୀ ରୋଜଗାରକ୍ଷମ ହଉ, ନାରୀ ଶିକ୍ଷିତ ହଉ, ପ୍ରଥମେ ଶିକ୍ଷିତ ହବା ଦରକାର, ଶିକ୍ଷିତ ଶିକ୍ଷିତ ହେଇଥିବ, ତାପରେ ସେ ରୋଜଗାର କଲେ, ରୋଜଗାର କଲେ ତା ପିଲାକୁ ସେ ହିଁ ଗଢି ତୋଳିବ, ନାରୀ ତ ପ୍ରଥମ ଗୁରୁ ନା ପିଲାଙ୍କର, ତେଣୁ ନାରୀ ହିଁ ସବୁ କରିପାରିବ। ତେଣୁ ଘରର ଅନ୍ୟ ସଦସ୍ୟମାନେ ସମସ୍ତେ ସପୋର୍ଟ କରିବା ଦରକାର। ମୋର ଅନ୍ୟ ମୋର ଘରର ମେମ୍ବର ମାନଙ୍କୁ ଫ୍ୟାମିଲି ମେମ୍ବର ମାନଙ୍କୁ ମୋର ଏତିକି ରିକ୍ୱେଷ୍ଟ, ସମସ୍ତେ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ, ଯାହାଫଳରେ ସେମାନେ ରୋଜଗାର କରି ସମାଜର ସମଗ୍ର ଉନ୍ନତି ହିଁ କରିପାରିବେ, ସେମାନେ ନିଜର ଉନ୍ନତି କରିବା ସଙ୍ଗେ ସମାଜର ବି ଉନ୍ନତି କରିପାରିବେ।
0: ଆଜ୍ଞା, ତେବେ ମ୍ୟାଡାମ ଆପଣଙ୍କର କଣ ଜୀବନୀ ଲକ୍ଷ୍ୟ ଥିଲା ଜଣେ ଉଦ୍ୟୋଗୀ ହବା ବା ଜଣେ ବିଜନେସ ଓମେନ ହବା ଯୋଉଟା କି ଆପଣ ଆଜି ହେଇଛନ୍ତି, ନା ଆପଣଙ୍କର ଜୀବନ ଲକ୍ଷ୍ୟ କଣ ଥିଲା, ଆପଣଙ୍କର ବାଟ ଅଲଗା ହୋଇ ଆପଣ ଆଜି ଏଇ ସ୍ତରରେ ପହଞ୍ଚିଛନ୍ତି?
1: ହଁ, ମୋର ଜୀବନର ଲକ୍ଷ୍ୟ ଥିଲା ଯେ ମୁଁ ସର୍ଭିସ କରିବି ବୋଲି, କିନ୍ତୁ ସର୍ଭିସ ବି କରିଥିଲି, ତାକୁ ବି ଛାଡିବାକୁ ପଡିଲା, ଏମିତି ଭାଗ୍ୟ ଚକ୍ରରେ ଯୋଉ ପଡିକିରି କହନ୍ତି ସର୍ଭିସ ବି ଛାଡିବାକୁ ପଡିଲା, ତାପରେ ଗୃହିଣୀ ଥିଲି, ଗୃହିଣୀରୁ ପୁଣି ସେ ଭାଗ୍ୟ ଚକ୍ରରେ ଆଜି ଆସିକି ମୁଁ ଏଠି ଉଦ୍ୟୋଗୀ ହେଇକିରି ଅଛି।
0: ଆଜ୍ଞା,
1: ତେଣୁ ଲକ୍ଷ୍ୟ ନଥିଲା ଉଦ୍ୟୋଗୀ ପାଇଁ, ଲକ୍ଷ୍ୟ ଥିଲା ଯେ ସର୍ଭିସ ରେ ରହିବା ପାଇଁ, କିନ୍ତୁ ପୁଅ ପଟେ କଣ ହେଇକିରି ଆଜି ଏଇ
0: ବର୍ତ୍ତମାନର
1: ସ୍ତରରେ
0: ଜୀବନରେ
1: ପହଞ୍ଚିଛି।
0: ଆପଣ ଖୁସି ଅଛନ୍ତି ନା?

0: ଆହୁରି କିଛି ଅପସୋସ ରହିଯାଇଛି?
1: ନାଇଁ ଅବଶୋଷ ତ ଆଉ ତ ସର୍ଭିସ କରିବାର ଅବଶୋଷ ନାହିଁ, ଏଇଥିରେ ଏଇ ଉଦ୍ୟୋଗୀ ଇଏରେ ଆଉ କେମିତି ଆଗକୁ ଯିବୁ, ଆଗକୁ ଯିବୁ ଆଉ କେମିତି ଉନ୍ନତି କରିବୁ, ସେଇଟା ରହିଯାଇଛି ଆଉ। ଚାଲିଛି ତ ପ୍ରୋସେସ, ଚାଲିଛି, ଚାଲୁ ଆଗକୁ କେତେ କ'ଣ ହବ ଆଉ।
0: ଆଜ୍ଞା ଆଜ୍ଞା, ନିଶ୍ଚିନ୍ତ ରୂପେ ଆପଣଙ୍କର ବାର୍ତ୍ତା ଖୁବ ପ୍ରେରଣା ଦେଇଥିଲା, ଯୋଉଟା କି ଆମର ଏଇ ଆପଣଙ୍କ ବାର୍ତ୍ତାକୁ ଶୁଣିଥିବା ପ୍ରତ୍ୟେକ ମହିଳା, ପ୍ରତ୍ୟେକ ନାରୀ ଜାଣିବାକୁ ପାଇଥିବେ ଯେ ଯଦି ଆମେ ଆଜି ଧରକର କିଛି କାରଣରୁ ଆମେ ରହିଯାଉଛୁ, ଆଗକୁ ଆମ ପାଇଁ ବାଟ ଅଛି, ନିଜ ମନୋବଳ ଦରକାର। ତେବେ ଆପଣ କ'ଣ, ଆପଣଙ୍କ ମୁହଁରୁ କ'ଣ ପ୍ରେରଣା ବାର୍ତ୍ତା ଦେବାକୁ ଚାହିଁବେ ଆମକୁ ଶୁଣୁଥିବା ମହିଳାମାନଙ୍କୁ?
1: ହଁ, ମୁଁ ମୋର ଭଉଣୀମାନଙ୍କୁ ଏହା କହିବାକୁ ଚାହିଁବି ଯେ ନିଜ ଭିତରେ ନିଜର କନଫିଡେନ୍ସ ଟାକୁ ରଖନ୍ତୁ, ଯେ ମୁଁ ଏ ଜିନିଷ କରିପାରିବି। ମୁଁ କେଉଁ ଜିନିଷ ଏମିତି ନାହିଁ ଯେ ମୁଁ କରିପାରିବିନି, ମୁଁ ସବୁକିଛି କରିପାରିବି, କିନ୍ତୁ ଘରର ଯେଉଁ ଅବଷ୍ଟାକଲ ସବୁ ରହୁଛି ତାକୁ କେମିତି ମୁଁ ହର୍ଡଲ୍ସ କୁ ପାର କରିକି ଆଗକୁ ଯିବି, ସେଟା ନିଜ ଭିତରେ କନଫିଡେନ୍ସ ରହିବା ଦରକାର। କନଫିଡେନ୍ସ ରହିଲେ ହିଁ ଆମେ ଆଗକୁ ଯାଇପାରିବା ନା।
0: ଆଜ୍ଞା
1: ଏଇ
0: ଆଜ୍ଞା,
1: ଜିନିଷଟା ନିଜକୁ ଆଗ ଚିହ୍ନନ୍ତୁ, ମୁଁ କ'ଣ କରିପାରିବି, ଯୋଉ କ୍ଷେତ୍ର ବି ମିଳୁ, ଖାଲି ଏଇ ଏଇ କ୍ଷେତ୍ର ଯୋଉ କ୍ଷେତ୍ର ମିଳୁଛି ମିଳୁ, ତାକୁ ଭଲରେ ଆମେ କେମିତି ନିଭେଇ ପାରିବା, ସେ ଜିନିଷଟା ନିଜ ଭିତରେ ସେଇଟା କନଫିଡେନ୍ସ ରହିବା ଦରକାର,
0: କାହିଁକି ନା ସବୁ ରାସ୍ତାରେ ଯେମିତି ହେଲେ କଣ୍ଟା ଆସୁ, ସେ କଣ୍ଟାକୁ ଆଡ଼ିକି
1: ନିଶ୍ଚିନ୍ତ ଭାବରେ।
0: ଆମକୁ ଆଗକୁ ବଢ଼ିବାର
1: ହଁ,
0: ଅଛି।
1: ସବୁ କଣ୍ଟାକୁ ଆମେ ହଟେଇ କେମିତି ଆମକୁ ଯେ ଆମେ ହାର ମାନି ଯେ ନାହିଁ ଏଠି ତ ଏଇଟା ହେଲା ମୁଁ ଯାଇପାରିବିନି, ତା ନୁହଁ, ମତେ ଆଗକୁ ଯିବାର ଅଛି, ଏଇଟା ଅବଷ୍ଟାକଲ ଆସିଛି ତ ମୁଁ କ'ଣ କରେ, ମୁଁ ମୋର ମାଇଣ୍ଡ ଟାକୁ ଲଗେଇ ମୁଁ କେମିତି କ'ଣ କରେ, ମୁଁ ଆଗକୁ ଯିବି
0: ଆଜ୍ଞା
1: ଯାହା ହେଲେ
0: ଆଜ୍ଞା
1: ବି,
0: ଆଜ୍ଞା, ମୁଁ
1: ସେଇଟା ରହିବା ଦରକାର, ସମସ୍ତଙ୍କ ସପୋର୍ଟ ରହିବା ଦରକାର, ନହେଲେ ହେଇପାରିବନି। ବହୁତ ପ୍ରକାର ଅଛି, ଅବଷ୍ଟାକଲ ଆସିବ, ତାଙ୍କ ଭିଡ଼ିବେ, ସବୁ ପ୍ରକାର ଅଛି, ଆମେ ତାକୁ ଦୂରେଇକିରି ବୁଝିବାର ଅଛି।
0: ଆଜ୍ଞା ମ୍ୟାଡମ, ନିଶ୍ଚିନ୍ତ ରୂପେ ଆପଣଙ୍କର ବାର୍ତ୍ତା, ଆପଣଙ୍କର ଜୀବନଯାତ୍ରା ଏବଂ ଆପଣଙ୍କର ନିଜର ଯେଉଁ କାହାଣୀ କହିଲେ ଖୁବ ପ୍ରେରଣାଦାୟୀ। ଆପଣଙ୍କୁ ଶୁଣୁଥିବା ମହିଳାମାନେ ନିଶ୍ଚିନ୍ତ ରୂପେ ଆପଣଙ୍କ ବାର୍ତ୍ତାରୁ କିଛି ନା କିଛି ପ୍ରେରଣା ସାଉଣ୍ଟି ରଖିଥିବେ। ଧନ୍ୟବାଦ ମ୍ୟାଡମ।
1: ହଁ, ମୋତେ ଏତିକି ଏତିକି କହିବାର ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ବି ଧନ୍ୟବାଦ।
2: ଶ୍ରୋତା ଭଉଣୀ, ଆଶା କରୁଛୁ ପ୍ରଶାନ୍ତି ମିଶ୍ରଙ୍କର ଏହି ପ୍ରେରଣାଦାୟୀ ବାର୍ତ୍ତା ଆପଣମାନଙ୍କୁ ଢେର ପସନ୍ଦ ଆସିଥିବ। ନିଜର ଜୀବନକାଳ ମଧ୍ୟରେ ଅନେକ ପରିଚୟ ଦେଇ ଗତି କରିଥାଏ। ପ୍ରଥମେ ଝିଅରୁ ସେ ଭଉଣୀ ହୁଏ, ଭଉଣୀରୁ ସ୍ତ୍ରୀ ହୁଏ ଏବଂ ସ୍ତ୍ରୀରୁ ମାଆର ପରିଚୟ ପାଏ। ତେବେ ପ୍ରଶାନ୍ତି ମିଶ୍ର ମଧ୍ୟ ସେଭଳି ଜୀବନରେ ଅନେକ ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଚାକିରି ଜୀବନରେ ବ୍ୟସ୍ତ ଥିବା ବେଳେ କିଭଳି ଭାବେ ନିଜର ଶାଶୁଘର ଏବଂ ସ୍ୱାମୀ ପିଲାମାନଙ୍କ ପାଇଁ ସେ ନିଜର ଚାକିରିକୁ ତ୍ୟାଗ କରିଥିଲେ ଏବଂ ଗୃହିଣୀ ଭାବେ ଜୀବନର ଲମ୍ବା ଅନୁଭୂତି ସାଉଁଟିବା ପରେ ସେ କିଭଳି ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ କଲେ ଏବଂ ଉଦ୍ୟୋଗ କ୍ଷେତ୍ରରେ ସରକାରୀ ସହାୟତା ତାଙ୍କୁ କିଭଳି ଅନେକ ବାଟ ଦେଖାଇବାରେ ସହଯୋଗ କଲା ଏବଂ ଏହି ଉଦ୍ୟୋଗ କିଭଳି ଭାବେ ଅନେକ ମହିଳାଙ୍କୁ ରୋଜଗାରକ୍ଷମ କରିପାରିଲା, ଏହି ଆଲୋଚନାରୁ ଆପଣମାନେ ଏହି ବାର୍ତ୍ତାକୁ ନିଶ୍ଚିନ୍ତ ରୂପେ ଗ୍ରହଣ କରିଥିବେ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ମୁକ୍ତା କାର୍ଯ୍ୟକ୍ରମ, PIN 752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରିବ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ ଏଇ କିଛି କ୍ଷଣ ମଧ୍ୟରେ।

ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 এবং 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲା କୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନା କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାର୍ଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11th BRICS ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେନେଜୁଏଲାର କେତେକ

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ପାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ବିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର

0: ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ, ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 70% ଡିଜିଟାଲାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଲାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1314ତମ ଅଧ୍ୟାୟ। ପ୍ରସାରଣ କରିଲୁ ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। 6:15ରେ ରହିଛି ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିବେ 6:20ରେ।

6:30 ଶୁଣିବେ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମାଞ୍ଚେଷ୍ଟର ଇଂଲଣ୍ଡଠାରେ ଇଣ୍ଡିଆ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ICC ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଓ ଇଂରାଜୀ ଭାଷାରେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 7:30 ଶୁଣିବା ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ବିଷୟବସ୍ତୁ ରହିଛି ବ୍ୟବସାୟିକ ଭିତ୍ତିରେ ଘୁଷୁରୀ ପାଳନ ଏବଂ ସରକାରୀ ଯୋଜନା। 8:00 and 9:15 ଶୁଣିବେ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମାଞ୍ଚେଷ୍ଟର ଇଂଲଣ୍ଡଠାରେ ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ T20 ICC ମହିଳା କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଓ ଇଂରାଜୀ ଭାଷାରେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର

ଦକ୍ଷିଣ ଉପକୂଳ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଓଡ଼ଗାଁ, ଶଙ୍ଖଇ ମଣ୍ଡି, ଆସ୍କା, ପାରଳାଖେମୁଣ୍ଡି, ବେଗୁନିଆ, କାଶୀନଗର ଇତ୍ୟାଦିଠାରେ ବର୍ଷାର ପରିମାଣ ସର୍ବାଧିକ ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତାମୂଳକ ସୂଚନା ନାହିଁ। ଆସନ୍ତା 24 ଘଣ୍ଟା ମଧ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଜପତି। ଏହିସବୁ ଜିଲ୍ଲାମାନଙ୍କୁ ମଧ୍ୟ କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି। ଏଇଠାରେ ଶେଷ ହେଲା ପାଣିପାଗ ସୂଚନା। ଆରମ୍ଭ କରୁଛି ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ, ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।

ଶୁଣିଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଛନ୍ତି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନଙ୍କ ଦ୍ୱାରା।

ଶୁଣିଥିଲେ ସ୍ନେହଲତା ମହାନ୍ତିଙ୍କ ରଚନାରେ ଗୋଟିଏ ସୁନ୍ଦର ଦେଶାତ୍ମବୋଧକ ଗୀତ। ଏଇଠି ଶେଷ କରିଲୁ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗ୍ରୀକ୍ ତ ଏଇଠି ଶେଷ କରୁଛୁ। ବର୍ତ୍ତମାନ ଶୁଣନ୍ତୁ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମାଞ୍ଚେଷ୍ଟର ଇଂଲଣ୍ଡଠାରେ ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି ୱାର୍ଲ୍ଡ କପ୍ 2026 ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

0: ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ୍ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଚାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024ରେ ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀ

ପାଟନା ଟାଉନ୍ ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟନା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ି

ପ୍ରାଣ ନିରୋଧି ଅଭିଯାନ 2024 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୂଆଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜୀକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ-କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ପୂର୍ବାହ୍ନ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 IIMC ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ବରଟି ଆଉ ଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 ଗିଗାୱାଟ୍ ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ଦେଶରେ ଏବେ ସୌରଶକ୍ତି କ୍ଷମତା 54 ଗିଗାୱାଟ୍ରୁ ଅଧିକ ହୋଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂର ପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4,931 କିଲୋମିଟର, ଜାମ୍ମୁ କାଶ୍ମୀରର 2,035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ବିନିମୟରେ 333 ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2 ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍ପରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ।

ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ 48 ବିଲିୟନ ଡଲାର ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ 48 ବିଲିୟନ୍ ଡଲାର ନିବେଶ କରିବା ଆମାଜନ ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ଦ୍ୱାରା ପରିଚାଳିତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାରେ ଜନସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି ଯୋଜନା ରାଜ୍ୟର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱଳ୍ପକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ ବୋଲି ଆବାହକ ପ୍ରଣବ ବିଶ୍ୱାସ କହିଥିଲେ।
2: ଆମର ଯେତେ ବି MSME ୟୁନିଟ୍ସ ଅଛି ସବୁକୁ 90% ଗ୍ୟାରେଣ୍ଟି କଭରେଜ କରିବା। ତାହାର ଭିତରେ ଯେତେ ବି ଆମାଉଣ୍ଟ ଅଛି ସବୁ ବ୍ୟାଙ୍କର ଯାହା ରେଟ୍ ଅଫ୍ ଇଣ୍ଟରେଷ୍ଟ ଅଛି ଭଲ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦିଆଯାଇଛି ସବୁକୁ। ଗ୍ୟାରେଣ୍ଟି କଭରେଜ ପାଇଁ କୌଣସି ପ୍ରକାର ପଇସା ଦେବାର ଦରକାର ନାହିଁ, ସରକାର ସମ୍ପୂର୍ଣ୍ଣ ପଇସା ବିୟର କରିବେ ଏବଂ 100 କୋଟି ଟଙ୍କିଆ ସୁଧି ଆମର ଯେତେ ବି MSME ୟୁନିଟ୍ସ ଅଛି ସେତେ ସୁଧି ଆଡ଼ଭାନ୍ସ ହେଇପାରିବେ। ଏଇ ଆଡ଼ଭାନ୍ସ ଆମର 5 ବର୍ଷ ପାଇଁ ଦିଆହବ। ତାର ଭିତରେ କିଛି ମୋରେଟୋରିୟମ୍ ପିରିୟଡ଼ ବି ଅଛି ଏବଂ ଏଇ ସ୍କିମ୍ ଯେବେ କୋଭିଡ୍ ଶୁରୁ ହୋଇଥିଲା ସେହି ସମୟ ସେ ଇମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଶୁରୁ ହୋଇଥିଲା। ଆଜି ବିଭିନ୍ନ ପ୍ରକାର ଯେବେ ଯେବେ ଇମର୍ଜେନ୍ସି ଆସୁଛି ଆମେ ସେ କ୍ରେଡିଟ୍ ଲାଇନ୍ଟା ଏକ୍ସଟେଣ୍ଡ କରୁଛି ସବୁ। ଏବେ ଏଇ ୱାର୍ ପାଇଁ ଆମର ଏଇ କ୍ରେଡିଟ୍ ଲାଇନ୍ଟା ନିହାତି ଦରକାର ପଡ଼ିଛି ଏବଂ ସବୁ ଯେତେ ବି ୟୁନିଟ୍ସ ଅଛି ମୁଁ ସବୁର ରିକ୍ୱେଷ୍ଟ କରୁଛି ଯେ ଏଇ ବେନିଫିଟ୍ଟା ନେଉନ୍ତୁ। ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏକ୍ସକ୍ଲୁସିଭଲି ଆପଣଙ୍କୁ ଏଇ ବେନିଫିଟ୍ଟା ଦେଉଛି ତାକି ଆପଣଙ୍କର ସବୁଠୁ ବେନିଫିଟ୍ ହୋଇପାରିବେ।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିଲା। କଟକ ସିଲଭର ସିଟି ବୋଟ୍ କ୍ଲବ ପାର୍କିଂରେ NCC କଟକ ଶାଖା ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଆନନ୍ଦ ମାର୍ଗ ପ୍ରଚାରକ ସଂଘର 3 ଜଣ ବରିଷ୍ଠ ଯୋଗ ପ୍ରଶିକ୍ଷକ ଏହି ଶିବିରରେ ଦୈନନ୍ଦିନ ଜୀବନରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଆଜି ମଣିଷର ବ୍ୟସ୍ତ ଜୀବନଶୈଳୀ ପାଇଁ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କିପରି ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହେବ ସେ ନେଇ କହିଥିଲେ। ଶିବିରରେ ଯୋଗ ଦେଇଥିବା NCC କଟକ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ 1000 କ୍ୟାଡେଟ୍ ଯୋଗାସନ କରିଥିଲେ। ସେହିପରି ଭାରତୀୟ ଯୋଗ ସଂସ୍ଥାନ କଟକ ଯୋଗ ଜିଲ୍ଲା ଶାଖା ପକ୍ଷରୁ ଜୟପ୍ରକାଶ ନାରାୟଣ ପାର୍କ ଯୋଗ କେନ୍ଦ୍ର ପରିସର

0: ଅକ୍ଟୋବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନଙ୍କ ଭଳି ଯୁବକ ଯୁବତୀମାନେ ମଧ୍ୟ ନିଜର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ ପାଇଁ ନିୟମିତ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ଉନ୍ନତ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଜଷ୍ଟିସ୍ ଦାସ କହିଥିଲେ। ପାରସ୍ପରିକ ସହମତି ଏବଂ ଦ୍ୱାରଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ଦ୍ୱାରା ସମାଧାନ ସମାରୋହ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗଦେଇ ବିବାଦଗୁଡ଼ିକର ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନରେ ଅଛନ୍ତି ମାନସୀ ଦେଇ ଏବଂ ରଞ୍ଜନ କୁମାର ମୁଦୁଲି। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆରେ ଆରେ, ମୁଁ ଆସି କୋଠ ଘରେ କେତେ ବେଳୁ ବସିଲିଣି, ହେଲେ ସେ ରାଜୁଆର ତ କଣ ଦେଖା ନାହିଁ, କୁଆଡେ ଗଲା କେଜାଣି ପିଲାଟା।
1: ଓହୋ, ଯା ହଉ, ସବୁ କାମ ସାରି ଆସି କୋଠ ଘରେ ପହଞ୍ଚି ଗଲି। ଇଏ କୋଠ ଘରଟା କଣ ଖୋଲା ଅଛି? ବୋଧ ହୁଏ ମାନ୍ୟପା ଆଗୁଆ ଆସିଛନ୍ତି ହେରି। ଆଉ ହଁ ତ, ଅପା ଜୁଆରେ।
0: ହଁ ବୁଝିଲୁ ରାଜୁଆ,
1: ଆଜ୍ଞା।
0: ବୁଢାଟିଏ ହୋଇଥା, ହେଲେ ମୁଁ ପରେ ତୋରି କଥା ଭାବୁଥିଲି। ଆରେ କେଡେ ବୋକାଟା କେଜାଣି, କୋଠ ଘର ସମୟ ହେଲାଣି, ତୁ କୁଆଡେ ଯାଇଥିଲୁ କିରେ ବାପା?
1: ଏଇଠି ଅପା, ଇଏ ବିଲବାଡି କଥା। ଇଏ ଖରାଦିନ ଗଲା, ବର୍ଷା ଦିନ ଆସୁଛି।
0: ହଁ,
1: ବିଲବାଡି ଯଦି ଠିକ ସମୟରେ ଆମେ ହଳ ପାଳ କରିକି ରଖିବା, ତାହେଲେ ଆଗକୁ ଆମେ ବିଲରେ ଚାଷବାସ ସିନା ଭଲ ଭାବରେ କରିପାରିବା।
0: ହଁ ସତ କଥା ତ, ବୁଝିଲୁ ରାଜୁଆ।
1: ଆଜ୍ଞା।
0: ଏବେ ଯେମିତି ଟିକେ ଟିକେ ବର୍ଷା ହେଇଛି ନା, ଇଏ ବଢିଆ ନା, ମାନେ ଜମିଟା ପୁରା ପାଗି ଗଲା। ଆଉ ଯାହା କରିବା କଥା, ଚାଷୀ ଭାଇ ମାନେ ଏବେ ପୁରା ଖୁସି। ହଉ, ଆମର ତ ସବୁବେଳେ କଥାରେ ଅଛି କେମିତି ଆମେ ଜୈବିକ ସାର ପ୍ରୟୋଗ କରିବା, ଜମିକୁ ଉର୍ବର କରିବା। କାରଣ ଏବେ ତୁ ରାଜୁଆ ଜାଣିଛୁ ନା ନାହିଁ,
1: କୋଉ କଥା ବା?
0: ଆମର ଜୁନ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଯୋଉ କ୍ଷେତ ବଚାଓ ଅଭିଯାନ କାର୍ଯ୍ୟକ୍ରମ ଚାଲୁଛି, ସେଥିରେ ମୁଖ୍ୟ ଉଦ୍ଦେଶ୍ୟ ରହିଛି ଆମର କେମିତି କ୍ଷେତକୁ ଆମେ କେମିତି ବଞ୍ଚେଇବା, ମାଟି ମାଆକୁ ବଞ୍ଚେଇବା, ମାଟି ମାଆକୁ ସୁରକ୍ଷା ଦେବା। କାରଣ ମାଟି ଯଦି ଉର୍ବର ହେଲା, ତାହେଲେ ଆମର ଫସଲ ଫସଲି ଭଲ ହବ। ସେଇଥିପାଇଁ ଆମେ ସବୁବେଳେ କହି ଆସିଛେ ଯେ ସବୁବେଳେ ଆମର ଜୈବିକ ଚାଷ କରନ୍ତୁ, ଜୈବିକ ସାର ପ୍ରୟୋଗ କରନ୍ତୁ। ଆମର ଯାହା ବି କୀଟ ହଉ ପୋକ ହଉ, ଯାହା ଆମେ ନିୟନ୍ତ୍ରଣ କରିବା, ସବୁ ଜୈବିକ ଉପାୟରେ କରିବା। ଫଳରେ କଣ ହବ, ମାଟି ଆଉ ପ୍ରଦୂଷଣ ହବ ନାହିଁ, ମାଟି ମାଆର ସୁରକ୍ଷା ହବ, ମାଟି ଉର୍ବର ହେଲେ ଭଲ ଅମଳ ଦେବ, ଯାହାକୁ ଖାଇ ଆମେ ନିଜେ ସୁରକ୍ଷିତ ରହିପାରିବା।
1: ବଢିଆ କଥା କହିଲ ଅପା। ଆମେ ସୁସ୍ଥ ରହିଲେ ସିନା ବିଲବାଡିକି ଯାଇକି କାମ କରିବା, ଆଉ ଭଲ ଫସଲ ଅମଳ କରିକି ଆମେ ସମସ୍ତଙ୍କ ମୁହଁରେ ଆହାର ଯୋଗେଇବା।
0: ହଁ ବଢିଆ କଥା ପରା। ସେଇଥିପାଇଁ ଆମର ଜୁନ 1 ତାରିଖରୁ ଜୁନ 30 ତାରିଖ ପର୍ଯ୍ୟନ୍ତ ଏଇ କ୍ଷେତ ବଚାଓ ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଆମର ବୈଜ୍ଞାନିକ ମାନେ ଯାଇ କ୍ଷେତ ପାଖରେ କ୍ଷେତର କେମିତି ଉର୍ବରତା ବଢିବ, କେମିତି ପ୍ରଦୂଷଣ ହେବ ନାହିଁ, ଆମ ପରିବେଶର ସୁରକ୍ଷା ହୋଇପାରିବ, ଆଉ ଚାଷୀମାନେ ଅଧିକ ଅମଳ କରିପାରିବେ, ଆଉ ସବୁ ଆମର ଜୈବିକ ଚାଷ ହବ, ଯାହାଦ୍ୱାରା କି ଆମେ ନିଜେ ନିରୋଗ ଜୀବନଯାପନ କରିବା। ଯୋଉ ଫଳ ଫୁଲ ଯାହା ଶସ୍ୟ ଉପଜାଇବା, ତାହା ପୁରା ଜୈବିକ ପଦ୍ଧତିରେ ହେବ। ବୁଝିଲୁ ରାଜୁଆ? ଆମର ଏଇ ସମ୍ପର୍କରେ ଆମର ମାନ୍ୟବର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶିବରାଜ ସିଂ ଚୌହାନ କଣ କହିଛନ୍ତି, ସେ ସମ୍ପର୍କରେ ଶୁଣିବା।
2: ଆଜ କାର୍ଯ୍ୟକ୍ରମ ବୋ ଅପନୀ ଧରତୀ ମାତା କେ ଲିଏ କରନା ପଡ଼ା ଇଏ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ। ଆଜ ଧରତୀ କି ହାଲତ ଇଏ ହୋଇ ହେ କି ଲଗାତାର ହମନେ ଖାଦ ପେଷ୍ଟିସାଇଡ କୀଟନାଶକ ଦବାଇ ଡାଲ ଡାଲ କେ ଐସି ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି।

0: ଅପା,
1: ହଁ
0: ବାଛି ବାଛି ବଢିଆ ଭଜନ ଶୁଣେଇ ଦେଲ। ଆମର ଗୀତିକାର ଏବଂ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଏବେ କଣ ରହିଛି ଆଗକୁ ଆମର ପେଟ ପାଟଣା କଥା ମାନେ ଆଲୋଚନା।
1: ହଁ ପରା, ଏବେ ସମୟ ହେଇଛି ଗୋଟିଏ ବିଜ୍ଞାପନ ନବା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ

0: ଯେତେବେଳେ ଛୁଆଟି ଜନ୍ମ କରିବ ସେ ଯେହେତୁ 8ରୁ 10ଟି ଛୁଆ ଜନ୍ମ କରେ ସେଥିପାଇଁ ତାଙ୍କ ପାଖରେ ଏକ ଗାର୍ଡରେଲ୍ କରାଯାଏ। ସେ ରେଲ୍ ବାହାରକୁ ଛୁଆମାନେ ଡେଇଁ ନ ଆସିପାରନ୍ତୁ ଏବଂ ମାଆର ସଫିସିଏଣ୍ଟ ସାଉଜ୍ ମିଲ୍କ ମାଆର ଠିକ୍ ଭାବରେ କ୍ଷୀର ଖାଇକି ତାର ଆବଶ୍ୟକତା ହିମୋଗ୍ଲୋବିନ୍ ଏବଂ ପ୍ରୋଟିନ୍ ପାଇପାରୁ। ଖାଦ୍ୟ ପାଇଁ ଘୁଷୁରୀର ସବୁଠୁ ଭଲ ଖାଦ୍ୟ ଘୁଷୁରୀ ଖାଦ୍ୟ ବ୍ୟବସାୟିକ ଭିତରେ ଯେମିତି କୁକୁଡ଼ା ଖାଦ୍ୟ ଘୁଷୁରୀ ଖାଦ୍ୟ ମିଳୁଛି ମାର୍କେଟରେ ଆବଶ୍ୟକ ମହଜୁଦ ଅଛି। ଏହା ବ୍ୟତୀତ ସୋୟାବିନ୍ ମିଲ୍ କିମ୍ବା କିଚେନ୍ ୱେଷ୍ଟ ତା ଛଡ଼ା ହୋଟେଲ ୱେଷ୍ଟ ମଧ୍ୟ ବ୍ୟବହାର କରି କିଛି ଘାସ ଯେମିତିକି ହାଇବ୍ରିଡ୍ ନାପିୟର ବା CO3 ଘାସ ଏବଂ ଆଜୋଲା ଘାସ ମଧ୍ୟ ଘୁଷୁରୀ ଖାଇ ଉପଯୁକ୍ତ ପରିମାଣରେ ବଢି ପାରୁଛନ୍ତି।
1: ଆମେ ଘରୋଇ ଖାଦ୍ୟ କିଛି ଯୋଉ କିଚେନ କହିଲେ କିଚେନ ୱେଷ୍ଟ ବି ଦେଇପାରିବା
0: ଆଉ ଇଏ ଦେଇପାରିବା ଆମର ହୋଟେଲ ୱେଷ୍ଟ ଦେଇପାରିବା ଆଉ କିଛି ଆମର ଘାସ ଚାଷ କରିକି
1: କେତେ ପରିମାଣରେ ଆମେ ତାଙ୍କୁ ଖାଦ୍ୟ ଦେଲେ ସେମାନେ ଭଲ ଭାବରେ ବଢିପାରିବେ।
0: ପ୍ରାୟତଃ ଏକ ମାଇ ଘୁଷୁରୀ ପାଇଁ ସେ 2 kg ଦାନା ଏବଂ ପାଖାପାଖି 6 kg କିଚେନ ୱେଷ୍ଟ କିଛି ଘାସ 10 liter ପାଣି ଧାତବ ଲବଣ ଆଉ ଲୁଣ ଏତିକି ତାଙ୍କର ଖାଦ୍ୟ। ଏଇ ଖାଦ୍ୟ ଖାଇଲେ ସେ ଠିକ ଭାବରେ ସମୟ ଅନୁସାରେ ତାଙ୍କର ଓଜନ ହୋଇପାରିବ।
1: ଆଚ୍ଛା, ଗାଧେଇବା କି ତାଙ୍କର ଯୋଉ ଅନ୍ୟାନ୍ୟ ଯତ୍ନ ସବୁ ରହିଛି?
0: ଅନ୍ୟାନ୍ୟ ଯତ୍ନ ହିସାବରେ ଘୁଷୁରୀର ଭ୍ୟାକ୍ସିନେସନ ସବୁବେଳେ ପ୍ରିଭେନ୍ସନ ଇଜ୍ ବେଟର ଦ୍ୟାନ୍ କ୍ୟୁର। ତେଣୁ ଭ୍ୟାକ୍ସିନେସନ ପାଇଁ ହଗ୍ କୋଲେରା ଭ୍ୟାକ୍ସିନ ବା ସ୍ୱାଇନ୍ ଫିଭର ଭ୍ୟାକ୍ସିନ ଆମ ପାଖରେ ମହଜୁଦ ଅଛି। ସଠିକ୍ ସମୟରେ 6 ମାସର ଛୁଆକୁ ଏହି ଭ୍ୟାକ୍ସିନ ପ୍ରଦାନ କରାଯାଏ ଏବଂ ଏହି ଭ୍ୟାକ୍ସିନ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଯୋଗାଯୋଗ କଲେ ଚାଷୀ ଭାଇଟି ପାଇପାରିବ। ଆମର ମୋବାଇଲ ଭେଟନାରୀ ୟୁନିଟ୍ ମାଧ୍ୟମରେ ଗାଁ ଗହଳିରେ ଆମର ଭ୍ୟାକ୍ସିନେସନ ପ୍ରୋଗ୍ରାମ କରାଯାଉଛି। ସେଥିରେ ମଧ୍ୟ ଚାଷୀ ଭାଇ ତାର ଘର ପାଖରେ ହିଁ ନିଜେ ଭ୍ୟାକ୍ସିନ ପାଇପାରିବ, ଯାହାକି ପ୍ରତ୍ୟେକ ବ୍ଲକରେ ଯୋଗାଇ ଦିଆଯାଉଛି। ଭ୍ୟାକ୍ସିନେସନ ପୂର୍ବରୁ କୃମିନାଶକ ନିହାତି ଆବଶ୍ୟକ। ଆଲବେଣ୍ଡାଜଲ ହଉ, ମେବେଣ୍ଡାଜଲ ହଉ କିମ୍ବା ଫେନବେଣ୍ଡାଜଲ ହଉ, ଘୁଷୁରୀକୁ ଉପଯୁକ୍ତ ଡୋଜରେ ଦେବା ଆବଶ୍ୟକ। ଭ୍ୟାକ୍ସିନ ପୂର୍ବରୁ ଯଦି ଡିୱାର୍ମିଂ ହେଇଥିବ ଭ୍ୟାକ୍ସିନ ଠିକ୍ ଭାବରେ କାର୍ଯ୍ୟ କରେ ଏବଂ ଘୁଷୁରୀକୁ କୌଣସି ପ୍ରକାର ରୋଗ ହୋଇନଥାଏ। ଏହା ବ୍ୟତୀତ HS ଭ୍ୟାକ୍ସିନ ଘୁଷୁରୀକୁ ମଧ୍ୟ କରାଯାଏ, ଯାହାକି ପ୍ରତି 6 ମାସରେ ଥରେ କରାଯାଏ, ବର୍ଷକୁ 2 ଥର କରାଯାଏ। ଭ୍ୟାକ୍ସିନେସନ ଏବଂ ଡିୱାର୍ମିଂ ପ୍ରତ୍ୟେକ ବର୍ଷ ଯଦି ଘୁଷୁରୀଟିର ଚାଷୀ ଭାଇମାନେ କରନ୍ତି ନିଶ୍ଚିନ୍ତ ଭାବରେ ତାଙ୍କର କୌଣସି ପ୍ରକାର ବାହ୍ୟ ରୋଗରୁ ମୃତ୍ୟୁବରଣ ସେମାନେ କରିନଥାନ୍ତି ଏବଂ ଚାଷୀ ଠିକ୍ ପରିମାଣରେ ଆୟ ପାଇଥାଏ ଏବଂ ନିଜ ଆୟକୁ 2 ଗୁଣିତ ନୁହଁ ବହୁ ଗୁଣିତ ମଧ୍ୟ କରୁଥାଏ।
1: ଆଜ୍ଞା, ଯେ ଆମର ଯୋଉ ଘରେ ଘୁଷୁରୀ ରହିବେ ସେ ଘରଟି କିଭଳି ଭାବରେ ପରିଷ୍କାର ପରିଚ୍ଛନ୍ନ ରଖିବେ?
0: ଘୁଷୁରୀ ଯେଉଁଭଳି ଭାବରେ ଘରେ ରହିବେ ସେ ଘର ଚଟାଣ କଂକ୍ରିଟ ହେଇଥିବା ଦରକାର। ଚଟାଣର ଯେମିତି ସ୍ଲିପରି ବା ଗୋଡ଼ ଖସି ନ ଯାଉଥିବ ସେ ବ୍ୟବସ୍ଥା କରିଥିବା ଦରକାର। ପ୍ରତି 10 ଫୁଟରେ 1 ଇଞ୍ଚ ଡାଉନ ଘରର ରହିବା ଦରକାର। ଘୁଷୁରୀଟି ଯେପରି ପରଫେକ୍ଟ ଜଳବାୟୁ ଏବଂ ଭେଣ୍ଟିଲେସନ ପାଇବ, ମାନେ 4-5 ଫୁଟ ହାଇଟ ପରେ ୱେୟାର ମ୍ୟାସ୍ ବା ଜାଲି ଲାଗିବ, ସେମିତି ପବନ ଚଳାଚଳ ଯେମିତି କ୍ରସ ଭେଣ୍ଟିଲେସନ ଯେମିତି ବ୍ୟବସ୍ଥା ରହିବା ଦରକାର ଫାର୍ମରେ। ଫାର୍ମର ହାଇଟ 8-10 ଫୁଟ ରହିବା ଦରକାର। ଯଦି ଖରାଦିନ ହବ ତାହେଲେ ଫାର୍ମ ଉପରେ କିଛି ନଡ଼ା ପକାଇବା ଦରକାର ଏବଂ ପ୍ରତ୍ୟେକ ଦିନ ଘୁଷୁରୀମାନେ ଗାଧେଇବେ, ପରିଷ୍କାର ପରିଚ୍ଛନ୍ନ ରଖିବେ। ଯଦି ତାଙ୍କ ଦେହରେ କିଛି ଟିଙ୍କ ଥାନ୍ତି କିମ୍ବା ଉଙ୍କୁଣି ଥାନ୍ତି ତାକୁ ଟିଙ୍କନାଶକ କିମ୍ବା ଉଙ୍କୁଣିନାଶକ ପ୍ରୟୋଗ କରିବା ଆବଶ୍ୟକ। ଅନ୍ୟାନ୍ୟ କୌଣସି ପ୍ରକାର ରୋଗ ଭ୍ୟାକ୍ସିନେସନ ଡିୱାର୍ମିଂ ଏବଂ ଟିଙ୍କ ଔଷଧ ମାରିଲେ ଘୁଷୁରୀକୁ ଅନ୍ୟାନ୍ୟ ରୋଗ ସାଧାରଣତଃ ହୋଇନଥାଏ ଏବଂ ଚାଷୀଟି ଠିକ୍ ଭାବରେ ଚାଷ କରିଥାଏ ଏବଂ ତାର ଆୟକୁ ବଢାଇଥାଏ।
1: ଆଚ୍ଛା, କେତେବେଳେ ଆମେ ଜାଣିବା ସାର୍ ଯେ ମାନେ ଘୁଷୁରୀଟି ମାନେ ବିକ୍ରୟ ଯୋଗ୍ୟ ହେଲାଣି, କେତେ ବୟସରେ ହେଲେ?
0: 22-24 ସପ୍ତାହ ହେଲେ ଘୁଷୁରୀଟି ମାର୍କେଟେବୁଲ ଏଜ୍ ଏବଂ ଆଟେନେବୁଲ ୱେଟ୍ ଆସିଥାଏ। ପ୍ରାୟ 70-80 କିଲୋ ଏହି ସମୟରେ ଘୁଷୁରୀଟି ହୋଇଥାଏ, ତେଣୁ ଏଇଟା ହିଁ ତାର ପରଫେକ୍ଟ ମାର୍କେଟେବୁଲ ଏଜ୍। ଏବଂ KG ହିସାବରେ ସେମାନେ ଚାଷୀ ଭାଇମାନେ ଏହାକୁ ବିକ୍ରୟ କରିଥାନ୍ତି ଏବଂ ତାଙ୍କର ଠିକ୍ ପରିମାଣରେ ପଇସା ସେମାନେ ପାଇଥାନ୍ତି।
1: ଆଚ୍ଛା, ବଜାରରେ କୌଣସି କିଛି ଅସୁବିଧା ହୁଏ କି?
0: ନା, ବଜାରରେ କୌଣସି ପ୍ରକାର ଅସୁବିଧା ନାହିଁ। ପୁରୀ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ 2-3ଟି ଘୁଷୁରୀ ଫାର୍ମ ନିଶ୍ଚିନ୍ତ ଭାବରେ ଆପଣମାନେ ଦେଖିବେ ଏବଂ ସେଠାରେ କୌଣସି ପ୍ରକାର ସମସ୍ୟା ବିକ୍ରୟ କରିବାରେ ଆଜି ପର୍ଯ୍ୟନ୍ତ ହୋଇନାହିଁ। ତାହା ମଧ୍ୟ ଆମେ ଫାସିଲିଟେଟ୍ କରୁଛୁ। ଆମର ଇଷ୍ଟର୍ଣ୍ଣ ଇଣ୍ଡିଆ ଷ୍ଟେଟ୍ ଗୁଡ଼ାରେ ଘୁଷୁରୀ ମାଂସର ଚାହିଦା ଅଧିକା, ଯାହାକି ସସେଜ୍, ବ୍ୟାକନ୍ ଏଇଭଳି ଭାବରେ ସୁପ୍, ବିଭିନ୍ନ ପ୍ରକାର ମାଂସରୁ ଏହିସବୁ ପ୍ରଡକ୍ଟ ମିଟ୍ ପ୍ରଡକ୍ଟ ତିଆରି ହୋଇଥାଏ, ତେଣୁ ମାର୍କେଟରେ କୌଣସି ପ୍ରକାର ସମସ୍ୟା ନଥାଏ।
1: ଆଚ୍ଛା, ଯଦି ଆମର ଚାଷୀ ଭାଇମାନେ ଚାହିଁବେ ଉନ୍ନତ ମାନରେ ଘୁଷୁରୀ ପାଇବା ପାଇଁ ସେମାନେ କୋଉଠି ଯୋଗାଯୋଗ କରିବେ?
0: OUET ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଟେକ୍ନୋଲୋଜି OUET ଘୁଷୁରୀ ଫାର୍ମ ସରକାରଙ୍କର ଅଛି, ସେଠୁ ମଧ୍ୟ ଚାଷୀ ଭାଇମାନେ ଚାହିଁଲେ ସେଠୁ ବିକ୍ରୟ କରିପାରିବେ। ଏହା ଛଡ଼ା ବିଭିନ୍ନ ପ୍ରାଇଭେଟ୍ ଫାର୍ମ ସବୁ ଭଦ୍ରକରେ ଅଛି, କଟକରେ ଅଛି, ଜଗତସିଂହପୁରରେ ଅଛି, ଇଭିନ୍ ପୁରୀରେ ବି ଅଛି, ନିମାପଡ଼ାରେ, ସେଠୁ ମଧ୍ୟ ଚାଷୀ ଭାଇମାନେ

0: ଚାହିଁଲେ କିଣିକି ଆଣିକି ନିଜେ ଫାର୍ମ କରିପାରିବେ।
1: ହଁ ସାର, ତ ଆମେ ଟିକେ ପୂର୍ବରୁ ଆଲୋଚନା କରୁଥିଲେ ଯେ ସରକାରଙ୍କ ସୁବିଧା ସୁଯୋଗ ବିଭାଗୀୟ କ'ଣ ରହିଛି, ତାପରେ ଆଉ କ'ଣ ସୁବିଧା ସୁଯୋଗ ରହିଅଛି
0: ବ୍ୟବସାୟିକ ଭିତରେ? କମର୍ସିଆଲ ପିଗ୍ ଫାର୍ମିଂରେ ଆପଣ ଦେଖନ୍ତୁ, ରାଜ୍ୟ ସରକାରଙ୍କର 10+1 ଛଡ଼ା ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 30 ମାଇ ଘୁଷୁରୀ ଏବଂ ଯୋଡ଼େ ଅଣ୍ଡିରା ଘୁଷୁରୀ ପାଇଁ ଏକ ଯୋଜନା ରହିଅଛି, ଯେଉଁଥିରେ କି ଚାଷୀ ଭାଇମାନେ ତାର ବ୍ୟବହାର କରିପାରିବେ ବା ଏହାର ଲାଭ ଉଠାଇ ପାରିବେ। ସାଧାରଣ ବର୍ଗର ପୁରୁଷଙ୍କ ପାଇଁ 40% ସବସିଡି ଏବଂ ସାଧାରଣ ବର୍ଗର ସ୍ତ୍ରୀ ଲୋକଙ୍କ ପାଇଁ ଏବଂ ଜାତି ଅନୁସୂଚିତ ଜାତିଙ୍କ ପାଇଁ 50% ସବସିଡିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ଆପଣ ନିକଟସ୍ଥ ମଣ୍ଡଳ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ଏବଂ ଏହାର ଲାଭ ଉଠାନ୍ତୁ।
1: ତେବେ ଯାହା ହଉ, ଆଜି ଯାହା ଆମର ଆଲୋଚନା ଥିଲା ବ୍ୟବସାୟିକ ଭିତ୍ତିରେ ଘୁଷୁରୀ ପାଳନ ଏବଂ ବିଭାଗୀୟ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯାହା ରହିଥିଲା ଆପଣମାନେ ନିଶ୍ଚିତ ଭାବରେ ଶୁଣିପାରିଲେ। ତେବେ ସେଥିପାଇଁ ଆମର ବିଶେଷଜ୍ଞ ମହାଶୟ ଯାହା କହିଛନ୍ତି, ଆପଣମାନେ ନିଶ୍ଚିତ ଭାବରେ ଏହାକୁ ଅନୁସରଣ କରନ୍ତୁ ଏବଂ ଅଧିକ ରୋଜଗାର କରନ୍ତୁ, ଅଧିକ ଲାଭ ପାଆନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ସମୟ ଦେଇଛନ୍ତି ଆମକୁ, ଧନ୍ୟବାଦ। କାର୍ଯ୍ୟକ୍ରମ ତରଫରୁ ନମସ୍କାର।
0: ନମସ୍କାର
2: ଅପା।
1: ହଁ,
2: ଇଏ ଆମର ବିଶେଷଜ୍ଞ ମହାଶୟ ତ ବଢିଆ ଭାବରେ ସବୁ ବୁଝେଇକି କହିଲେ କିଭଳି ଭାବରେ ବ୍ୟବସାୟିକ ଭିତ୍ତିରେ ଘୁଷୁରୀ ପାଳନ କରି ଆମର ଭାଇ ଭଉଣୀ ମାନେ ଲାଭାନ୍ୱିତ ହୋଇପାରିବେ।
1: ତାହେଲେ ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନେ ଆଗକୁ ଆଗକୁ ଯାଇପାରିବେ ଆଉ ଅଧିକ ଲାଭ ପାଇପାରିବେ। ବୁଝିଲୁ ରାଜୁଆ, ଏବେ ଆମର ରହିଛି ଚାଷୀ ଭାଇଙ୍କର ସଫଳ ଅନୁଭୂତି। ତେବେ ଆମର ଅନାମ ଭାଇ ଆଉ ସୋନାଲି ମା ଯାଇଥିଲେ କାକଟପୁର ବ୍ଲକ। ତେବେ ସେଠାରେ ଚାଷୀ ଭାଇ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଭେଟିଥିଲେ ଏବଂ କ'ଣ କହିଛନ୍ତି ଭାଇ ତାଙ୍କର ସଫଳତା କଥା, ଆସ ଶୁଣିବା।
3: ଭାଇ ଆପଣଙ୍କର ପରିଚୟ ଟିକେ ଦେଲେ।
4: ମୋ ନାଁ ପ୍ରମୋଦ କୁମାର ସ୍ୱାଇଁ, ଗ୍ରାମ ଓଳଙ୍ଗର, ପୋଷ୍ଟ ଲତାଣ, ଜିଲ୍ଲା ପୁରୀ।
3: ଭାଇ ଆପଣ କ'ଣ ସବୁ ଚାଷ କରନ୍ତି କହିଲେ?
4: ବିଶେଷତଃ ଧାନ ଚାଷ ପ୍ରାଧାନ୍ୟ ଦିଏ।
3: ଭାଇ ଯୋଉ ଧାନ ଚାଷ କରୁଛନ୍ତି, ଏବେ କେମିତି କ'ଣ ଜମି ପ୍ରସ୍ତୁତ ଆପଣଙ୍କର ରହିଛି, କୋଉ ଧାନ ଚାଷ କରୁଛନ୍ତି ସେ ବିଷୟରେ ଟିକେ କୁହନ୍ତୁ।
4: ଧାନ ଚାଷ ଆରମ୍ଭ ପୂର୍ବରୁ ଆମେ ପ୍ରାୟତଃ ଏପଟେ ଲଙ୍ଗଳ ବଳଦ ନଥିବାରୁ ଆମେ ଟ୍ରାକ୍ଟର ଉପରେ ନିର୍ଭର କରୁ। ଟ୍ରାକ୍ଟର ଆସେ, ଫାଷ୍ଟ ହଳ କରିଦିଏ, ତାପରେ ଖରୁଡ଼ି ପକାଉ। ଖରୁଡ଼ି ପକାଇ ସେଥିରେ 15-20 ଦିନ ଲାଗେ। 20 ଦିନ ପରେ ପୁଣି ସେଇ ଟ୍ରାକ୍ଟରରେ ଆଉ ଥରେ ହଳ ହୁଏ।
3: ତେବେ କ'ଣ ସବୁ ଖତ ସାର ଦିଅନ୍ତି?
4: ଗୋବର ଖତ, ପ୍ରାୟ 4 ଗାଈ ରଖିଛୁ, ତ ସେମାନେ ଯୋଉ ଗୋବର ଦିଅନ୍ତି ସେଇଟାକୁ ଆମେ ଖତରେ ପରିଣତ କରୁ। ସେ ଖତକୁ ବର୍ଷା ପୂର୍ବରୁ ବିଲରେ ପକେଇ ଦଉ ଟ୍ରାକ୍ଟର ମାଧ୍ୟମରେ, ତାପରେ ଖେଳିଆ ସରିଲା ପରେ ସେ ଖତଟା ବିଲରେ ମାନେ ଉର୍ବର ଚାଷ ଜମି ପାଇଁ ଉପଯୋଗ ହୁଏ। ତ ସେଇ ଖତ ମାଧ୍ୟମରେ ତାପରେ ଗୋଟାଏ କିସ୍ତି ପରେ ଗୋଟେ ଥର ସାର ପ୍ରୟୋଗ କରୁ, କିନ୍ତୁ ପ୍ରାୟ ଖତ ଦିଅଉ।
3: ତେବେ କେତେ ଏକର ଜାଗାରେ ଆପଣ ଧାନ ଚାଷ କରିଛନ୍ତି?
4: ଆମେ ପ୍ରାୟତଃ 2.5 ଏକର ଜାଗାରେ ଧାନ ଚାଷ କରିଛୁ।
3: ତେବେ 2.5 ଏକର ଜାଗାରେ କେତେ ଆମର ଗୋବର ଖତ ଆବଶ୍ୟକ ପଡିଥାଏ?
4: ଗୋଟେ ଏକରରେ 2-3 ଟ୍ରିପ, ଆଉ ଯେତେବେଳେ ଖତର ଅଭାବ ହୁଏ ତ 6 ଟ୍ରିପରେ ଟୋଟାଲ 2.5 ଏକରରେ ଆମେ ଖତ ପକାଇଥାଉ।
3: ବିହନ ଚୟନ ଆପଣଙ୍କର ରହିଥିବ ନିଶ୍ଚିତ ଭାବରେ ଧାନ ଚାଷରେ, କୋଉଭଳି ଭାବରେ ବିହନ ଚୟନ କରିଥାନ୍ତି?
4: ପ୍ରଥମ ବର୍ଷ ଦେଖିଲୁ ଯେ ପୂଜା ପକେଇଲୁ କି ଗଞ୍ଜାମ ଗେଡି ପକେଇଲୁ, ଦୁଧିଆ ପକେଇଲୁ, ସେଥିରୁ ଯଦି ଅମଳ ଭଲ ନ ହେଲା ମାନେ ଆମେ ଜାଣିଲୁ ଯେ ଏ ବର୍ଷ ଚାଷ କଲୁ, ଏହି ବିହନ ଚାଷ କଲୁ, ଏଇ ଚାଷରୁ ଏଇ ବିହନରୁ ଆମକୁ ବେଶୀ ଅମଳ ହେଲା ନାହିଁ, ତ ତାର ବର୍ଷ ଆମେ ସେ ବ୍ଲକରେ ପ୍ରାୟ ବିହନ ଆଣୁ, ସେଠାରୁ ଆମେ ସେମାନଙ୍କୁ ପଚାରିବୁ କୋଉ ବିହନ ଭଲ ହବ। ତ ବିଲର କଣ୍ଡିସନ ଦେଖି ଆମେ ପ୍ରାୟ ସ୍ୱର୍ଣ୍ଣ ମସୁରୀ, ପ୍ରାୟ ଗଞ୍ଜାମ ଗେଡି ଏମିତି ଚାଷ କରୁ।
3: ଆପଣ ତ କହିଲେ ନିଶ୍ଚିତ ଭାବରେ ଭଲ ବିହନ ପକେଇଲେ ଭଲ ଧାନ ହେଇପାରିବ, ଆପଣ ତଳିଘେରା ପ୍ରସ୍ତୁତି କେମିତି କ'ଣ କରନ୍ତି?
4: ରୋଟର ମାଧ୍ୟମରେ ମାଟି ଗୁଣ୍ଡ କରିବୁ, ତାପରେ ଖତ ପକେଇବୁ, ଖତକୁ ଭଲସେ ପୁରା ଖେଳେଇଲା ପରେ ଗଜା କରି ବିହନ ପକାଉ। ବିହନଟି ପ୍ରାୟ 15-20 ଦିନ ପରେ ମାନେ ତଳି ଉପଯୋଗୀ ହୋଇଯାଏ, ତାପରେ ବିଲରେ ପୁଣି ରୋଟର ପକେଇ ଭଲସେ ହଳ କଲା ପରେ ରୁଆ ରୁଇ ହୁଏ, 2 ମାସ ପରେ ପୁଣି ସାର ପଡେ, ସେମିତି ସମୟ ହୁଏ ଆଉ।
3: ତେବେ ଭାଇ ଏଠି କୁହନ୍ତୁ ଆମର ଜଳ ପରିଚାଳନା ବ୍ୟବସ୍ଥା କେମିତି କ'ଣ କରନ୍ତି?
4: ବର୍ଷା ପ୍ରାୟ ହୁଏ, ଯେତେବେଳେ ନ ହୁଏ ଆମ ସେ ବିଲ ପାଖାପାଖି ଯଦି ନାଳ ଥାଏ ନାଳରୁ କଳ ମାଧ୍ୟମରେ ପାଣି ବିଲକୁ ଆଣିକି ଚାଷ କରାଯାଏ।
3: ଭାଇ ଏ ତ ଆପଣଙ୍କର ଜଳ ପରିଚାଳନା କଥା, ଖାଦ୍ୟ ପରିଚାଳନା ଗୋଟେ ରହିଛି, ସାର ପରିଚାଳନା ଯେମିତି କ'ଣ ସବୁ ଦେଇଥାନ୍ତି ସାର?
4: ସାର ପ୍ରାୟତଃ ଆମର ଯୋଉ ଗ୍ରୋମର ୟୁରିଆ ଫାର୍ଷ୍ଟ ଷ୍ଟେଜରେ ୟୁରିଆ ପଡେ, ତାପରେ ଟିକେ ବଢିଲା ପରେ ଗ୍ରୋମର ପଟାସ ୟୁରିଆ ସବୁ ମିଶେଇକି ଦିଅଉ, ତାପରେ ପୁଣି ମଝିରେ ସୁବିଧା ହେଲେ ଖତ 10-15 କୁଣ୍ଡ ଚାରିଆଡେ ଛିଞ୍ଚି ଦଉ। ଏଇ ମାଧ୍ୟମରେ ଆମେ ପ୍ରାୟ ସାର ବ୍ୟବହାର କରି ଧାନ ଚାଷ କରୁ। ଆମର ପ୍ରାୟ ଇଚ୍ଛା ନଥାଏ ଯେ ସାର ପକେଇବା ପାଇଁ, ସେତେବେଳେ କେହି ସାର ପକାଉନଥିଲେ, ସମସ୍ତେ ଖତ ମାଧ୍ୟମରେ ଅର୍ଗାନିକରେ ଚାଷ କରୁଥିଲେ।
3: ରୋଗ ପୋକ ସମସ୍ୟା ସେମିତି କିଛି ଦେଖାଯାଇଥାଏ କି?
4: ହଁ, ଯେତେବେଳେ ପୋକ ଲାଗେ ଆମେ ସେଇ ଯୋଉ ଫଟୋ ନେଇକି ଆଗ ବ୍ଲକରେ ଦେଖାଉ, କାରଣ ଆମର ଧାନରେ ପୋକ ଲାଗୁଛନ୍ତି କଣା ହେଇଯାଉଛି, ସିଏ ତାଙ୍କର ମାନେ କୁହନ୍ତି ଯେ ତମେ ଏଇ ଔଷଧ ଆଣ,

0: ଆମେ ସେମିତି ପର୍ଟିକୁଲାର ଔଷଧ ନାଁ କହିପାରିବିନି, କାରଣ ତିନି ଚାରିଟା ଔଷଧ ବ୍ୟବହାର କରୁ। ତ ଯୋଉଟା ଭଲ ମାନେ ଯୋଉଟା ମାନେ ଧାନ ପାଇଁ ଭଲ, ଧାନର କିଛି କ୍ଷତି ନ କରେ, ବିହନର କ୍ଷତି ନ କରେ, ତ ସେଇ ଭଳି ଔଷଧ ଆମେ ପୋକ ଲାଗିଲେ ପକାଉ। କିନ୍ତୁ ପ୍ରାୟତଃ ପୋକ ଲାଗନ୍ତିନି। ଯଦି ବିଲରେ ପାଣି ପୁରା ସଫିସିଏଣ୍ଟ ରହିଲା ତେବେ ମାନେ ବାଳୁଙ୍ଗା ହୁଏନି କି ପୋକ ଲାଗେ ନାହିଁ। ଯେତେବେଳେ ଗୋଟେ ଗୋଟେ ବର୍ଷରେ ପୋକ ଅଧିକ ଲାଗିଥାନ୍ତି।
1: ଇଏ ତ ଆପଣ ରୋଗ ପୋକ କଥା କହିଲେ, ତାର ସମାଧାନ କଥା ମଧ୍ୟ କହିଲେ, ତେବେ ଯେତେବେଳେ ଧାନ ଚାଷ କରୁଛନ୍ତି ସରକାରଙ୍କ ତରଫରୁ ତାଲିମ ନେଇଛନ୍ତି?
0: ନା, ସରକାର ତରଫରୁ ବିଶେଷ ତାଲିମ ନେଇନୁ। ମାନେ ସେତେବେଳେ ଯେହେତୁ ଆମ ବାପା ଆମ ଜେଜେ ଅସା ଚାଷୀ କରୁଥିଲେ, ତ ଏବେ ସେଇ ଅଭିଜ୍ଞତାରେ ଆମେ ଆମ ନିଜେ ଆମର ଛାଡ଼ କଣ ଅଭିଜ୍ଞତା କମ ହେଲା। ତ ଯୋଉମାନେ ଚାଷ କରୁଥାନ୍ତି ପୁରୁଣା ଚାଷୀ, ତ ସେମାନଙ୍କରୁ କିଛିଟା ଆମ ଗାଁରେ ନେଇଥାଉ। ଆବଶ୍ୟକ ପଡିଲେ ଆମେ ଯାଉ ବ୍ଲକକୁ, ବ୍ଲକକୁ କହିକି ସେମାନଙ୍କର କିଛି ରାୟ ଆଣିକିରି ଆମେ ଚାଷ କରିଥାଉ।
1: ତେବେ ଭାଇ, ଯେତେବେଳେ ଧାନ ଚାଷ କରୁଛନ୍ତି ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଆଉ କେତେ ଲାଭ ପାଉଛନ୍ତି?
0: ମାନେ 2.5 ଏକର ଜମିରେ ସବୁ ପ୍ରକାର ଖର୍ଚ୍ଚ ଯାଇକି ପ୍ରାୟ ବେଳେ ବେଳେ 100,000 ଟଙ୍କା ବି ଆସେ, ବେଳେ ବେଳେ 70-80 ହଜାର ବି ଆସେ। କିନ୍ତୁ ଯାହା ହେଲେ ଆମେ ଲାଭବାନ, ମାନେ

0: ହଉ, ଆବଶ୍ୟକ ପଡ଼ିଲେ ଆମେ ଯାଉ ବ୍ଲକକୁ, ବ୍ଲକକୁ କହିକି ସେମାନଙ୍କର କିଛି ରାୟ ଆଣିକିରି ଆମେ ଚାଷ କରିଥାଉ।
1: ତେବେ ଭାଇ, ଯେତେବେଳେ ଧାନ ଚାଷ କରୁଛନ୍ତି, ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଆଉ କେତେ ଲାଭ ପାଉଛନ୍ତି?
0: ମାନେ 2.5 ଏକର ଜମିରେ ସବୁ ପ୍ରକାର ଖର୍ଚ୍ଚ ଯାଇକି ପ୍ରାୟ ବେଳେ ବେଳେ 1,00,000 ଟଙ୍କା ବି ଆସେ, ବେଳେ ବେଳେ 70-80 ହଜାର ବି ଆସେ। କିନ୍ତୁ ଯାହା ହେଲେ ଆମେ ଲାଭବାନ, ମାନେ ଧାନ ଚାଷ କରି ଆମେ ଖର୍ଚ୍ଚ କରି ଆମେ କିଛିଟା ଉପକୃତ ହୋଇ ମାନେ ଲାଭବାନ ବି ହେଇପାରୁଛୁ।
1: ତେବେ ଭାଇ, ଆପଣ ତ ନିଶ୍ଚିତ ଭାବରେ କହିଲେ ଯେ ଆମେ ଲାଭ ପାଇପାରୁଛୁ, କିନ୍ତୁ ଯେତେବେଳେ ଚାଷ କରୁଛନ୍ତି, ପ୍ରଥମେ ଆପଣ ତ ନିଜକୁ ହିଁ ଖର୍ଚ୍ଚ କରିବାକୁ ପଡୁଛି, ସରକାରଙ୍କ ତରଫରୁ ସହାୟତା କିଛି ପାଇଛନ୍ତି କି?
0: ଆମେ ବିଶେଷ ତ ସରକାର ତରଫରୁ ସାହାଯ୍ୟ କିଛି ପାଇନୁ। ଗୋଟେ ଗୋଟେ ବର୍ଷ ଯେତେବେଳେ ମରୁଡି କି ନ କଣ ଗୋଟେ ହେଇଗଲା, ସେମିତି ବିଶେଷ କ୍ଷତି ହେଇଗଲା, ପବନ ବାତ୍ୟା ହେଲା, ତାପରେ ସରକାର କିଛିଟା ସାହାଯ୍ୟ କରନ୍ତି। ଯେମିତି 2.5 ଏକର ନଷ୍ଟ ହେଲେ 2,500-3,000 ଏମିତି ଥରେ ମିଳିଥିଲା।
1: ତେବେ ଯେତେବେଳେ ଧାନ ଅମଳ ହବା ଯୋଗ୍ୟ ହେଇଯାଇଥାଏ, ମଣ୍ଡିରେ ଆପଣ ନେଇକି ଦିଅନ୍ତି ନା କେମିତି କଣ ବିକ୍ରି ବଟା କରନ୍ତି?
0: ଫାର୍ଷ୍ଟ ଯେତେବେଳେ ଚାଷ କରୁଥିଲୁ, ମଣ୍ଡି ବିଷୟରେ ବେଶୀ ସେ ଜାଣିନଥିଲେ, ତ ଯୋଉ ଲୋକମାନେ ଆସନ୍ତି ମାନେ ଯୋଉ ବେପାରୀମାନେ ତାଙ୍କୁ ଦଉଥିଲୁ। ତାପରେ ଯେତେବେଳେ ମାନେ ବିଲ ବଢିଲା, ଧାନ ଚାଷ ବଢିଲ, ଆମେ ହେଠୁ ଆମର ଖର୍ଚ୍ଚ ହିସାବରେ ଆମର ଲାଭ ବେଶୀ ହେଇପାରିଲାନି, ତେବେ ମଣ୍ଡିରେ ଖାତା କଲୁ, ଆମେ ଡାଇରେକ୍ଟ ନେଇକି ମଣ୍ଡିରେ ଦେଲୁ। ତ ମଣ୍ଡିରେ ଆମର ମଣ୍ଡିରେ ବି ଖର୍ଚ୍ଚ, ଆମର ଗାଡି ଭଡ଼ା ଖର୍ଚ୍ଚ, ସେଠି ଦବୁ, ସେଠି ଜଗିବୁ, ସେଠି ପୁଣି ବର୍ଷା ଫର୍ଷା ହେଲେ ପାଲ ଘୋରେଇ ବସିବୁ, ତ ଆମେ ଡାଇରେକ୍ଟ ମଣ୍ଡିରେ ଦେବୁ। ମଣ୍ଡିରୁ ଆମେ 5 ଦିନ ହଉ ମାସେ ହଉ ତା ପଇସା ପାଉ।
1: ତେବେ ଏଇଠି କହିପାରିବା ଯେ ନିଶ୍ଚିତ ଭାବରେ ମଣ୍ଡିରେ ଆପଣ ଦବା ଦ୍ଵାରା କିଛିଟା ଲାଭ ପାଉଛନ୍ତି। ତେବେ ଭାଇ, ଏଇଠି ଆଉ ଗୋଟେ ଜିନିଷ କୁହନ୍ତୁ, ଆପଣ ତ ନିଜେ ପରିଶ୍ରମ କରିକି ନିଜେ ଖର୍ଚ୍ଚ କରିକି ଲାଭ ଯେମିତି ପାଉଛନ୍ତି ଧାନ ଚାଷରେ, ତେବେ ଅନ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ ଅଧିକ ବାର୍ତ୍ତା ଦେବେ ଯେ ସେମାନେ କହୁଛନ୍ତି ଯେ ଚାଷରେ ଆମକୁ କ୍ଷତି ହେଉଛି, ଆମେ ଚାଷ କରିକି ଲସ୍ ଯେହେତୁ ହଉଛି, ଆମେ ଚାକିରି ପଛରେ ଧାଉଁଛୁ, ତେବେ ଚାଷକୁ ନେଇ ଅଧିକ କଣ ବାର୍ତ୍ତା ଦେବେ ଯେମିତି ସେମାନେ ଚାଷ କରନ୍ତୁ, ଚାଷକୁ ଆପଣାନ୍ତୁ, ଲାଭ ପାଇବେ, କଣ କହିବେ?
0: ଭାବୁଛନ୍ତି ସରକାର ଯୋଉ ଦେଇଦଉଛି ଚାଉଳ ଦେଇଦଉଛି, ପ୍ରାୟ ଚାଉଳ ପାଇବା ଦ୍ଵାରା ସେମାନେ ଚାଷରେ ବେଶୀ ମନଜ୍ଞାନ ଦଉନାହାନ୍ତି। ଯଦି ସେମାନେ ବର୍ଷକୁ ତାଙ୍କର 2 ଏକର ବି ଚାଷ କରିବେ, ତାହେଲେ 100% 10,000 ଖର୍ଚ୍ଚ କଲେ ସେ 50,000 ପାଇପାରିବେ। କାରଣ ସେତେବେଳେ 2,000 ଟଙ୍କା ଧାନ କୁଇଣ୍ଟାଲ ଥିଲା, ଏବେ ଧାନ କୁଇଣ୍ଟାଲ ହେଲା 3100। ତ 3100 ହେଲେ ପ୍ରତ୍ୟେକ ଚାଷୀ ସିଏ ତାର ମାନେ ପରିଶ୍ରମ କରି, ମଜୁରୀ ଲଗାଉ କି ନିଜେ ପରିଶ୍ରମ କରି ପଇସା ମାନେ ଖର୍ଚ୍ଚ କରି ଧାନରେ ଇନକମ୍ କରିପାରୁଛି। ଆମ ଆଡେ ଯଦି ସମସ୍ତେ ଇନକମ୍ କରିପାରୁଛନ୍ତି, ତାହେଲେ ସମସ୍ତେ କାଇଁ କରିପାରିବେନି? କରିପାରୁଛନ୍ତି। ଆଉ ମୁଁ ଯାହା ଭାବୁଛି, ମୁଁ ଏତିକି କହିବାକୁ ଚାହୁଁଛି ସବୁ ଚାଷୀମାନଙ୍କୁ, ଆପଣମାନେ ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଅନୁରୋଧ, ସେମାନେ ଯାହା ବି କରନ୍ତୁ କିନ୍ତୁ ଚାଷ କରନ୍ତୁ। ଯଦି ତମ ବିଲ ପଡ଼ିଆ ପଡ଼ିଛି, ତାହେଲେ ଭାଗକୁ ଲଗାନ୍ତୁ, ନହେଲେ ନିଜେ ପଇସା ଖର୍ଚ୍ଚ କରି ଚାଷ କରନ୍ତୁ, କିନ୍ତୁ 100% ଧାନ ଚାଷରୁ ଆପଣ ବେନିଫିଟ୍ ପାଇବେ। ଏବଂ ସରକାର ଯୋଉ 3100 ଟଙ୍କା ଦେଇଦେଇଛି, ତା ଦ୍ଵାରା ବହୁତ ଉପକୃତ। ଧାନ 50,000 ଖର୍ଚ୍ଚ କଲେ ବି ଆପଣ 2 ଲକ୍ଷ ପାଇପାରିବେ, 30,000 ଖର୍ଚ୍ଚ କଲେ ବି ଆପଣ 1,00,000 ଟଙ୍କା 100% ପାଇପାରିବେ। ତ ତେବେ ଆପଣମାନେ ଯେମିତି ହେଲେ ବି ଧାନ ଚାଷ କରି ଉପକୃତ ହେଇପାରିବେ।
1: ତେବେ ନିଶ୍ଚିତ ଭାବରେ ଆମେ ଏଇଠି କହିପାରିବା ଯେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଯଦି ଉଚିତ ପରିଶ୍ରମ କରୁଛନ୍ତି, ପ୍ରତ୍ୟେକ ଦିନ ଚାଷ କ୍ଷେତ୍ରକୁ ଯାଇ ସର୍ବେକ୍ଷଣ କରୁଛନ୍ତି, ନିଶ୍ଚିତ ଭାବରେ ଖାଲି ଧାନ ଚାଷ କାହିଁକି, ପ୍ରତ୍ୟେକଟି ଚାଷରେ ମଧ୍ୟ ସେମାନେ ଆଗକୁ ଆସିପାରିବେ ଏବଂ ଭଲ ଲାଭବାନ ମଧ୍ୟ ହେଇପାରିବେ। ତେବେ ଯାହା ହଉ ଭାଇ, ବହୁତ ଭଲ ଲାଗିଲା, ବହୁତ ସୁନ୍ଦର ସୁନ୍ଦର କଥାଟିଏ କହିଲେ, ଏବଂ ମୁଁ ଭାବୁଛି ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଥିବେ, ନିଶ୍ଚିତ ଭାବରେ ଏଥିରୁ ଉପକୃତ ହେଇଥିବେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
2: ଅପା, ଇଏ ଆମର ଚାଷୀ ଭାଇ ଭଉଣୀ ମାନେ ବଢିଆ ଭାବରେ ପ୍ରେରଣା ପାଇବେ ଇଏ ଭାଇଙ୍କର ଯୋଉ ଅନୁଭୂତି ଶୁଣିକି।
3: ତେବେ ରାଜୁଆ,
2: ଆଜ୍ଞା,
3: ଆରେ ଏମିତି ଆମେ କଥା ହଉ ହଉ ସମୟ ଆସି ହେଲାଣି, କଣ କୋଠ ଘରୁ ଉଠିବା ନା ଉଠିବାନି ବା?
2: ଇଏ କଥାବାର୍ତ୍ତା ଭିତରେ ମୁଁ ତ ଭୁଲି ଯାଇଥିଲି, ଆମକୁ ପୁଣି ଘରକୁ ଫେରିବାକୁ ପଡିବ।
3: ହଁ, ତେବେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟ ଅପା
2: ଆଉ ମୁଁ ରାଜୁଆ, ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଥିଲେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଥିଲେ ମାନସୀ ଦେ ଏବଂ ରଞ୍ଜନ କୁମାର ମୁଦୁଲି। ବର୍ତ୍ତମାନ ଶୁଣନ୍ତୁ, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମାଞ୍ଚେଷ୍ଟର ଇଂଲଣ୍ଡଠାରେ ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୋତାମାନଙ୍କୁ ଶୁଣିଥିଲେ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡ ମାଞ୍ଚେଷ୍ଟର ଇଂଲଣ୍ଡଠାରେ ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା T20 କ୍ରିକେଟ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଶୁଣୁଥିଲେ। ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ, ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଭଜନ। ପ୍ରଥମେ କଣ୍ଠଦାନ କରିଛନ୍ତି ନାଜିଆ ଆଲମ।

ଆକାଶବାଣୀ ପୁରୀ ଶୁଣିବେ 9:30 ସକାଳ 10:00 ରହିଛି ଶ୍ରୀକ୍ଷେତ୍ର ସୁରଭି ଏଇଠି ଶେଷ କଲୁ କାର୍ଯ୍ୟକ୍ରମ ସୂଚନା ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ଓଡ଼ଗାଁ ଶଙ୍ଖଇମୁଣ୍ଡି ଆସ୍କା ପାରଳା ଖେମୁଣ୍ଡି ବେଗୁନିଆ କାଶୀନଗର ଇତ୍ୟାଦିଠାରେ ବର୍ଷାର ପରିମାଣ ସର୍ବାଧିକ ବୋଲି ରେକର୍ଡ କରାଯାଇଛି ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତାମୂଳକ ସୂଚନା ନାହିଁ ଆସନ୍ତା 24 ଘଣ୍ଟା ମଧ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ସେଥିମଧ୍ୟରେ ଜିଲ୍ଲାଗୁଡ଼ିକ ହେଉଛି ପୁରୀ ଖୋର୍ଦ୍ଧା ନୟାଗଡ଼ ଗଜପତି ଓ ଗଞ୍ଜାମ ଏହିସବୁ ଜିଲ୍ଲାମାନଙ୍କୁ ମଧ୍ୟ କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ